ଆକାଶବାଣୀ କେନ୍ଦୁଝର, ଆଜି ବୁଧବାର 1948 ଶକାବ୍ଦ, ଜ୍ୟେଷ୍ଠ ମାସର 6 ଦିନ, ଇଂରାଜୀ 2026 ମସିହା ମଇ ମାସ 27 ତାରିଖ। ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ ପ୍ରାତଃ 5:58:32। ଅଭିବାଦନ ଏବଂ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରସାରଣ ହେଉଛି 100.1 ମେଗାହର୍ ଯୋଗେ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆମ କାର୍ଯ୍ୟକ୍ରମ ପ୍ରସାରଣ ହେଉଛି।

ପ୍ରତ୍ୟେକ ଛୋଟ ପରିବର୍ତ୍ତନ ବଡ଼ ସଫଳତାର କାରଣ ହୋଇଥାଏ। ଆକାଶବାଣୀ କେନ୍ଦୁଝର, ସମୟ ସକାଳ 6ଟା ହେବାକୁ ଯାଉଛି। ସମ୍ବାଦ ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

ଆଜି କାର୍ଯ୍ୟକ୍ରମର କଣ୍ଠଶିଳ୍ପୀ ଥିଲେ ପ୍ରୀତିନନ୍ଦା ରାଉତରାୟ, କାଶୀନାଥ ପୂଜାପଣ୍ଡା, ରଶ୍ମି ଦାସ, ଅଶୋକ କୁମାର ଆଚାର୍ଯ୍ୟ ଏବଂ ଅନନ୍ତ ମିଶ୍ରା।

କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କେନ୍ଦୁଝର କେନ୍ଦ୍ରରୁ। ପ୍ରସାରଣ ହେଉଛି ଏଫ୍ଏମ୍ ବ୍ୟାଣ୍ଡ 101 ମେଗାହର୍ ଯୋଗେ ଏବଂ ନ୍ୟୁଜ୍ ଅନ୍ AIR ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆମ କାର୍ଯ୍ୟକ୍ରମ ପ୍ରସାରଣ ହେଉଛି।

ଆକାଶବାଣୀ କେନ୍ଦୁଝର ସମୟ 6:35 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ଅନୁଚିନ୍ତା ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

ବାଣୀକୁ ଗ୍ରହଣ କରି ଆଚରଣ କରୁଛନ୍ତି ସେମାନେ ନିଶ୍ଚୟ ଉପକୃତ ହେଉଛନ୍ତି। ଉପଦେଶ ଦୁଇ ପ୍ରକାର, ଏକ ବିଧି, ଅନ୍ୟଟି ନିଷେଧ। କ'ଣ ଆମେ ଜୀବନରେ ଆଚରଣ କରିବା ତାହିଁ ହେଲା ବିଧି, କ'ଣ ଆମେ ପରିତ୍ୟାଗ କରିବା ତାହିଁ ନିଷେଧ। ଉଦାହରଣ ସ୍ୱରୂପ କୁହାଯାଇଛି, ଶତଂ ବିହାୟ ଭୋଜନମ ସହସ୍ରମ ସ୍ନାନମ ଆଚରେତ୍ ଲକ୍ଷ୍ୟ ପରୋପକାରାୟ କୋଟିଂ ତ୍ୟକ୍ତୁଆ ହରିମ ଭଜେତ୍। ଅର୍ଥାତ୍ ନିଜର ଶହେ କାମ ଫିଙ୍ଗି ଦେଇ ଯେଉଁ ସମୟରେ ଖାଇବା ସମୟ ତାକୁ ମାନିବା ଉଚିତ, ଅର୍ଥାତ୍ ଖାଦ୍ୟପେୟର ନିୟମାନୁବର୍ତ୍ତିତା ହେବା। କୌଣସି ଦିନ ଯଦି ବିଶେଷ କାରଣ ହେତୁ ବିଳମ୍ବ ହୋଇଗଲା ତାହା ଚଳନୀୟ, କିନ୍ତୁ ଅତ୍ୟଧିକ ଅସମୟରେ ଖାଇବା ପିଇବା ଶରୀର ପକ୍ଷେ ହାନିକାରକ। ଏହାଦ୍ୱାରା ନାନା ପ୍ରକାର ରୋଗ ମଣିଷକୁ ଆକ୍ରମଣ କରିଥାଏ। ତେଣୁ ସମୟାନୁବର୍ତ୍ତିତା ହେଲେ ଶରୀରର ରୋଗର ମାତ୍ରା ନିଶ୍ଚୟ କମିଯାଏ। ଦ୍ୱିତୀୟରେ କୁହାଯାଉଛି, ହଜାର କାମ ଫିଙ୍ଗି ଦେଇ ଗାଧୋଇବା କାମ ସାରିଦେବାଟା ଉଚିତ। ଯଦି ଦେହ ଅସୁସ୍ଥ ଅଛି ବା ଡାକ୍ତର ନିଷେଧ କରିଛନ୍ତି ତାହେଲେ ନଗାଧୋଇଲେ ଚଳିବ। ତେବେ ଆମ ଶାସ୍ତ୍ରରେ ଗାଧୋଇବାର ନାନା ପ୍ରକାର ବିଧି ଅଛି। ଗାଈ ବାଛୁରୀ ବଳଦେମାନଙ୍କର ଖୁରାବାଜି ଯେଉଁ ଧୂଳି ଉଡ଼ିଯାଏ ତାହା ଯଦି ଅଙ୍ଗରେ ପଡ଼େ ତାହା ମଧ୍ୟ ସ୍ନାନ, ଏହାକୁ ଗୋରଜପତନ ସ୍ନାନ କୁହାଯାଏ। ଦ୍ୱିତୀୟରେ ଯଜ୍ଞକୁଣ୍ଡର ଭସ୍ମ ବା ବିଭୂତି ମୁଣ୍ଡରେ ବା ଦେହରେ ସାମାନ୍ୟ ବୋଳି ହୋଇଗଲେ ତାହାକୁ ବାୟବୀୟ ବା ଭସ୍ମ ସ୍ନାନ ବୋଲି କୁହାଯାଏ, ତଦ୍ୱାରା ଅଙ୍ଗ ପବିତ୍ର ହୁଏ। ମୁଣ୍ଡ ବୁଡ଼ାଇ ନଦୀରେ, ଝରଣାରେ ବା ପୋଖରୀରେ ସ୍ନାନ କଲେ ତାକୁ ନିମଜ୍ଜମାନ ସ୍ନାନ କୁହାଯାଏ। ଯେଉଁମାନଙ୍କୁ ଥଣ୍ଡା, କାଶ, ସର୍ଦ୍ଦି ଥାଏ ସେମାନେ କେବଳ ପାଦରୁ ଆଣ୍ଠୁ ପର୍ଯ୍ୟନ୍ତ, ହାତରୁ କହୁଣୀ ପର୍ଯ୍ୟନ୍ତ ଧୋଇଦେଲେ ତାହା ମଧ୍ୟ ସ୍ନାନକୁ ବୁଝାଏ, ତାହାକୁ କାପିଲ ସ୍ନାନ କୁହାଯାଏ। ଶେଷରେ ପ୍ରଭୁଙ୍କର ନାମ ଉଚ୍ଚାରଣ କରି କେତେ ବିନ୍ଦୁ ଜଳ ମୁଣ୍ଡରେ ବା ଦେହରେ ସିଞ୍ଚନ କଲେ ତାକୁ ମନ୍ତ୍ର ସ୍ନାନ କୁହାଯାଏ। ଆୟୁର୍ବେଦ ଶାସ୍ତ୍ରରେ କୁହାଯାଇଛି, କୌଣସି ଖାଦ୍ୟ ବସ୍ତୁକୁ ଗାଧୋଇ ସାରି ଖାଇଲେ ତାର ଉପକାରିତା ନଗାଧୋଇ ଖାଇବା ଠାରୁ ଅଧିକ ବଢ଼ିଯାଏ। ଗୋଟିଏ ଉଦାହରଣ ରାମାୟଣରେ ବର୍ଣ୍ଣିତ ହେଇଛି। ରାମ ପିତା ଦଶରଥ ମା କୈକେୟୀଙ୍କ ଠାରୁ ବିଦାୟ ନେଇ ବଣକୁ ଯିବା ଅବସ୍ଥାରେ ମା କୌଶଲ୍ୟାଙ୍କ ସହିତ ଭେଟ ହେଲା। ମାଙ୍କ ପାଦ ତଳେ ମୁଣ୍ଡ ଲଗାଇ ରାମ ପ୍ରଣାମ କଲେ। ସ୍ନେହମୟୀ ମା ଶିଶୁ ଅବସ୍ଥାରେ ରାମଙ୍କ ମୁହଁରେ ଯେଭଳି ଚୁମ୍ବନ ଦେଉଥିଲେ ସେଭଳି ଚୁମ୍ବନ ଦେଇ କୋଳରେ ବସାଇଲେ। 27 ବର୍ଷରେ ରାମଙ୍କର ବନବାସ ହୋଇଥିଲା ବାଲ୍ମୀକି ରାମାୟଣ ଅନୁସାରେ। 27 ବର୍ଷର ପୁଅକୁ କୋଳରେ ବସାଇ ଦାଣ୍ଡରେ ସମସ୍ତେ ଦେଖୁଥିଲା ବେଳେ ମୁହଁରେ ଅସୁମାରୀ ଚୁମ୍ବନ ଦେବାର ଦୃଶ୍ୟ ଆଜିର ଦିନରେ ପ୍ରାୟ ବିରଳ। ଏଥିରୁ ସୂଚିତ ହୁଏ କେତେ ନିବିଡ଼ ଓ ପବିତ୍ର ସେହି ବାତ୍ସଲ୍ୟ ସ୍ନେହ, ଆଧୁନିକ ସମାଜରେ ଆଜି ତାହା ଦୁର୍ଲଭ। ମା ଦେଖିଲେ ରାମ ଗାଧୋଇ ନାହାନ୍ତି। ମା ପଚାରିଲେ, ଆରେ ସମୟ ଏତେ ବେଶୀ ହେଲାଣି, ତୁମେ ଗାଧୋଇ ନା କାହିଁକି? ଶୀଘ୍ର ଯାଅ, ଗାଧୋଇବା କାମ ସାରିନିଅ, ଆମ ଘରେ ଯାହା ଅଛି ଯେଉଁଥିରେ ତୁମର ରୁଚି ତାହା ଖାଇନିଅ। ଏଥିରୁ ସୂଚିତ ହୁଏ ମା ପୁଅକୁ ସ୍ନେହ କରିବା ସହିତ ଅନୁଶାସନ ମଧ୍ୟ କରିଥାନ୍ତି। ଗାଧୋଇ ସାରି ଖାଇଲେ ଖାଦ୍ୟର ଉପକାରିତା ବଢ଼ିଯାଏ। ବେଗି ଯାଉ ପୁନିତାତ ନହାଉ ଯୋ ମନ ଭାବ ମଧୁର କଛୁ ଖାଉ, ରାମଚରିତ ମାନସରେ ଗୋସ୍ୱାମୀ ତୁଳସୀଆର ବର୍ଣ୍ଣନା ଦେଇଛନ୍ତି। ତୃତୀୟରେ ଉପଦେଶ ଦିଆଯାଇଛି, ନିଜର ଲକ୍ଷ୍ୟ କାମ ଛାଡ଼ିଦେଇ ପରୋପକାର କରିବା ବିଧେୟ। ଉପଦେଶ ଦ୍ୱାରା ହେଉ ବା ଅର୍ଥ ଦ୍ୱାରା ହେଉ ବା ଶରୀର ଦ୍ୱାରା ହେଉ ବା ଯେନ କେନ ଉପାରଣ, ଅନ୍ୟର ଉପକାର କରିବା ଉଚିତ। ପର ଉପକାର ଠାରୁ ଅଧିକ ପୁଣ୍ୟ କିଛି ନାହିଁ। ଯେତେବେଳେ ରାମ ବନକୁ ବାହାରିଲେ କୌଶଲ୍ୟା ମାତା କହିଲେ, ତୁମେ କିଏ ମୁଁ ଜାଣିଛି, ଏନ୍ତୁଡ଼ିଶାଳର ତୁମର 4 ହାତ 4 ଆୟୁଧ, କଣ୍ଠରେ ବନମାଳ, କଟିରେ ପୀତବସନ, କୁଞ୍ଚିତ କେଶ, ଉଇ ଆସୁଥିବା ମେଘ ଠାରୁ ଉଜ୍ଜଳ ନୀଳବର୍ଣ୍ଣ, ଏପରି ଭାବରେ ମୁଁ ତୁମକୁ ଦେଖିଥିଲି। ମୋର ଅନୁରୋଧରେ ତୁମେ ତୁରନ୍ତ ଛୋଟ ଶିଶୁଟି ହେଇଥିଲ, ଅତେ ତୁମେ ପ୍ରଥମେ ମାଧବ ତାପରେ ମାନବ। ବୈକୁଣ୍ଠର ତୁମେ ସେଇ ପ୍ରଭୁ ନାରାୟଣ, ବୈକୁଣ୍ଠରେ କେତେ ସୁଖ ଆନନ୍ଦ ଭୋଗ ବିଳାସରେ ତୁମେ ଥିଲ, ମା ଲକ୍ଷ୍ମୀଙ୍କ କଅଁଳିଆ ହାତରୁ ସେବା ପାଉଥିଲ, ଘଷାମୁଡ଼ା ଖାଉଥିଲ, ଇଏ ସବୁକୁ ତ୍ୟାଗ କରି କାହିଁକି ଅଯୋଧ୍ୟାକୁ ବା ଆମ ଘରକୁ ଆସିଲ? ରାମ କହିଲେ, ମା ସୁଖର ମାତ୍ରା ବା ଆନନ୍ଦର ମାତ୍ରା କେତେ ତାହା ଜାଣିବା ପାଇଁ ମୁଁ ଆସିଛି। ବୈକୁଣ୍ଠର ଭୋଗବିଳାସ, ଲକ୍ଷ୍ମୀଙ୍କର କୋମଳ ହାତର ପାଦ ସେବାର ଆନନ୍ଦ ବେଶୀ ନା ଦୁଃଖୀ କଷ୍ଟ ନିବାରଣ କରି ପରର ଉପକାର କରିପାରିଲେ ସେଥିରେ ଆନନ୍ଦ ବେଶୀ? ବରା ପିଆଜି ଖାଉଥିବା ଲୋକ ଯେଉଁ ଆନନ୍ଦ ପାଏ, ଯଦି କେତେବେଳେ ସନ୍ଦେଶ ରସଗୋଲା ଇତ୍ୟାଦି ଖାଏ ତାର ଆନନ୍ଦର ମାତ୍ରା ପ୍ରାୟ ବେଶୀ ହେଇଥାଏ। ସୁତରାଂ ଏହି ସ୍ୱାଦକୁ ଚାଖିବା ପାଇଁ ମୁଁ ଆସିଛି। ଶେଷରେ କୁହାଯାଇଛି, କୋଟିଏ କାମ ଛାଡ଼ିଦେଇ ନିଜର ଇଷ୍ଟ ବା ପ୍ରଭୁଙ୍କୁ ଭଜନ ସ୍ମରଣ କରିବ, ନିଜର କଲ୍ୟାଣ ନିମନ୍ତେ ଇହଲୋକ ଓ ପରଲୋକ ପାଇଁ ସର୍ବଦା ବିଭୁ ସ୍ମରଣ କରିବା ବିଧେୟ।

ଶୁଣୁଥିଲେ ଅନୁଚିନ୍ତା ନିବେଦନ କରିଥିଲେ ଘନଶ୍ୟାମ ମିଶ୍ର। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାର କରୁଛୁ ଭକ୍ତି ଧାରାବାହିକ ଶ୍ରୀମଦ୍ ଭାଗବତର 48ତମ ଭାଗ। ବେଦାର ସମ୍ପାଦନା ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା, ପ୍ରଯୋଜନା ସୁହାସ ମହାନ୍ତି।

ନାରଦଙ୍କୁ ବ୍ରହ୍ମା ବୁଝାଇଲେ ଲୋକେ ଅଜ୍ଞାନ ଗର୍ଭରେ ବିମୋହିତ ହୋଇ ନିଜର ବଡ଼ିମା ଦେଖାନ୍ତି। ଏ ଘର ମୋର, ଏ ଧନ ସମ୍ପତ୍ତି ମୋର, ପତ୍ନୀ ପୁତ୍ର ପରିବାର ମୋର ମୋର ବୋଲି କହନ୍ତି, କିନ୍ତୁ ବାସ୍ତବରେ ସବୁରି ପ୍ରଭୁ ସେଇ ପଦ୍ମନାଭ। ପ୍ରତ୍ୟେକଙ୍କ ଦେହରେ ସେ ରହିଛନ୍ତି। ତାଙ୍କରି ଠାରୁ ମୁଁ ଜାତ ହୋଇ ଏ ଜଗତ ସୃଷ୍ଟି କରିଛି। ତାଙ୍କର କର୍ମ ଯୋଗୁରୁ ମହତ ଜାତ ହୁଏ। ମହତରୁ ତ୍ରିଗୁଣ ଏବଂ ତ୍ରିଗୁଣର ତମଗୁଣରୁ ଜାତ ହୁଏ ଅହଙ୍କାର। ଅହଙ୍କାରରୁ ଜାତ ହୁଅନ୍ତି ତିନି ଗୁଣ, ବିକାର, ତମ, ତେଜ। ତହିଁରୁ ଜାତ ଶବ୍ଦଗୁଣ ଆକାଶରେ ସଞ୍ଚାରିତ ହୁଏ। ଆକାଶରୁ ଜନ୍ମେ ବାୟୁ। ଏହିପରି ଜଳ, ତେଜ, ମନ ଓ ଦଶ ଇନ୍ଦ୍ରିୟ ଜାତ ହୋଇ ସୃଷ୍ଟି ପ୍ରକ୍ରିୟା ହୋଇଥାଏ। ଅଚେତନ ଜୀବ ମଧ୍ୟରେ ଭଗବାନ ଚେତନା ଦିଅନ୍ତି। ସହସ୍ରଶିର ପୁରୁଷ ଜନ୍ମ ନିଅନ୍ତି।

0: ଆପଣମାନେ ଶୁଣୁଥିଲେ ଭକ୍ତି ଧାରାବାହିକ ଶ୍ରୀମଦ୍ ଭାଗବତର 48ତମ ଭାଗ। କଣ୍ଠଶିଳ୍ପୀମାନେ ଥିଲେ ସୁବାସ ଦାସ, ଲକ୍ଷ୍ମୀକାନ୍ତ ପାଲିତ, ନନ୍ଦିତା ଭଞ୍ଜ, ସେବାରାଣୀ ମହାପାତ୍ର ଏବଂ ଅରବିନ୍ଦ ମୁଦୁଲି। ବେଦାର ସମ୍ପାଦନା ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା, ପ୍ରଯୋଜନା କରିଥିଲେ ସୁହାସ ମହାନ୍ତି। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଭଉଣୀମାନେ, ବର୍ତ୍ତମାନ ଅଦା ଓ ହଳଦୀ ଲଗାଇବାର ପ୍ରକୃଷ୍ଟ ସମୟ। ଜମି ପ୍ରସ୍ତୁତ କରି ଅଦା ଓ ହଳଦୀ ଲଗାନ୍ତୁ। ଅନୁମୋଦିତ ଅଦା କିସମଗୁଡ଼ିକ ହେଉଛି ସୁରଭି, ସୁରୁଚି, ସୁପ୍ରଭା। ହେକ୍ଟର ପ୍ରତି 15-17 କ୍ୱିଣ୍ଟାଲ ଅନୁମୋଦିତ ବିହନ ଲଗାନ୍ତୁ। ହଳଦୀର ଅନୁମୋଦିତ କିସମଗୁଡ଼ିକ ହେଉଛି ରଙ୍ଗ, ସୁରମା, ରୋମା ଏବଂ ରଶ୍ମି। ହେକ୍ଟର ପ୍ରତି 20-25 କ୍ୱିଣ୍ଟାଲ ବିହନ ଲଗାନ୍ତୁ। ଅଦା ଓ ହଳଦୀ ଚାଷ ପାଇଁ 1 ମିଟର ଚଉଡ଼ା ଓ 30 ସେଣ୍ଟିମିଟର ଉଚ୍ଚତାର ପଟାଳିମାନ କରନ୍ତୁ। ଦୁଇ ପଟାଳୀ ମଝିରେ 30 ସେଣ୍ଟିମିଟର ଜଳ ନିଷ୍କାସନର ନାଳି ରଖନ୍ତୁ। ଉଚ୍ଚ ପଟାଳୀ ଯୋଗୁଁ ଜଳ ନିଷ୍କାସନ ସୁବିଧା ହୋଇଥାଏ। ଅତିକମ୍ରେ ଲଗାଇବାର 1 ମାସ ପୂର୍ବରୁ ଜମି ପ୍ରସ୍ତୁତି କରି ଖରା ପଡ଼ିବାକୁ ଦିଅନ୍ତୁ। ପଟାଳୀ ଉପରେ ଧାଡ଼ିକୁ ଧାଡ଼ି 25 ସେଣ୍ଟିମିଟର ଓ ଗଛକୁ ଗଛ 15-20 ସେଣ୍ଟିମିଟର ବ୍ୟବଧାନ ରଖନ୍ତୁ। 5 ସେଣ୍ଟିମିଟର ଗଭୀର ସିଆରରେ ଆବଶ୍ୟକ ଖତ ଓ ସାର ଦିଅନ୍ତୁ। ଶୁଖିଲା ପାଳ ବା ନଡ଼ା ପତ୍ର ଦ୍ୱାରା ପଟାଳୀକୁ ଆଚ୍ଛାଦନ କରି ଜଳସେଚନ କରନ୍ତୁ। ଅଦା ଲଗାଇବା ବେଳେ ହେକ୍ଟର ପ୍ରତି 100 କିଲୋଗ୍ରାମ ଫସ୍ଫରସ ସାର, 50 କିଲୋଗ୍ରାମ ପଟାସ ସାର ଆବଶ୍ୟକ ହୋଇଥାଏ। ହଳଦୀ ଲଗାଇବା ବେଳେ ହେକ୍ଟର ପ୍ରତି 30 କିଲୋଗ୍ରାମ ଫସ୍ଫରସ ସାର ଓ 60 କିଲୋଗ୍ରାମ ପଟାସ ସାର ଦିଅନ୍ତୁ। କପା ଚାଷରେ ପତ୍ରଡିଆଁ, ପୋକ, ଅର୍ଭକ ଦେଖାଗଲେ ପ୍ରତି ଲିଟର ପାଣିରେ 2 ମିଲିଲିଟର ଡାଇମେଥୋଏଟ୍ କିମ୍ବା 3 ଲିଟର ପାଣିରେ 1 ମିଲିଲିଟର ଇମିଡା କ୍ଲୋପ୍ରିଡ୍ କିମ୍ବା 1 ଗ୍ରାମ ଥାୟୋମେଥୋକ୍ସାମ ମିଶାଇ ସକାଳ ବେଳା ଶୁଖିଲା ପାଗ ଦେଖି ସିଞ୍ଚନ କରନ୍ତୁ। ଏହାଛଡ଼ା ଅଠାଳିଆ ଯନ୍ତାର ବ୍ୟବହାର କରନ୍ତୁ। କପା ଚାଷ କରିଥିଲେ କୋଡ଼ା ଖୋସା କରି ହୁଡ଼ା ଟେକି ଦିଅନ୍ତୁ। ଫସଲ 90 ଦିନ ପରେ କିମ୍ବା 3 ଫୁଟ ଉଚ୍ଚ ହୋଇଗଲେ ଅଗ ଛିଣ୍ଡାଇ ଦିଅନ୍ତୁ। ଗଛ 45 ଦିନର ହୋଇଯାଇଥିଲେ 4.5 ଲିଟର ପାଣିରେ 1 ମିଲିଲିଟର ହିସାବରେ ପ୍ଲାନୋଫିକ୍ ସିଞ୍ଚନ କରନ୍ତୁ। 15 ଦିନ ପରେ ପୁନର୍ବାର 4.5 ଲିଟର ପାଣିରେ 1 ମିଲିଲିଟର ପ୍ଲାନୋଫିକ୍ସ ମିଶାଇ ସିଞ୍ଚନ କରନ୍ତୁ। ସୂର୍ଯ୍ୟମୁଖୀ ଚାଷରେ ଧଳାମାଛି ଦମନ କରିବା ପାଇଁ ହେକ୍ଟର ପ୍ରତି 125 ଗ୍ରାମ ଏସିଟାମିପ୍ରିଡ୍ କିମ୍ବା 100-140 ମିଲିଲିଟର ଇମିଡା କ୍ଲୋପ୍ରିଡ୍, 17.8% SL ଔଷଧ 500 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଝାଉଁଳା ରୋଗ ଦମନ ପାଇଁ ହେକ୍ଟର ପ୍ରତି 750 ଗ୍ରାମ କାର୍ବେଣ୍ଡାଜିମ୍ ଗଛର ମୂଳ ଅଂଶରେ ପ୍ରୟୋଗ କରନ୍ତୁ। ପତ୍ରଚିତା ରୋଗ ଦମନ ପାଇଁ ହେକ୍ଟର ପ୍ରତି 2000 ଗ୍ରାମ ମାଙ୍କୋଜେବ୍ ବା 500 ଗ୍ରାମ କାର୍ବେଣ୍ଡାଜିମ୍ ବା ଥାୟୋଫେନେଟ୍ ମିଥାଇଲ 500 ମିଲିଲିଟର 500 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। କଳଙ୍କୀ ରୋଗ ଦମନ ପାଇଁ ପ୍ରତି ଲିଟର ପାଣିରେ 0.5 ମିଲିଲିଟର ଡାଇଫେନୋକୋନାଜୋଲ କିମ୍ବା ଆଜିକ୍ସୋଷ୍ଟ୍ରୋବିନ 2 ଗ୍ରାମକୁ 1 ଲିଟର ପାଣିରେ ମିଶାଇ ପତ୍ର ସିଞ୍ଚନ କରନ୍ତୁ। ଫୁଲସଢ଼ା ରୋଗ ଦମନ ପାଇଁ ପ୍ରତି ଲିଟର ପାଣିରେ 3 ଗ୍ରାମ କପର ଅକ୍ସିକ୍ଲୋରାଇଡ୍ ମିଶାଇ ସିଞ୍ଚନ କରନ୍ତୁ। ମୁଗ, ବିରି, ହରଡ଼ ଆଦି ଫସଲରେ ପତ୍ରକଟା ରୋଗ ପୋକ ଦମନ ପାଇଁ ହେକ୍ଟର ପ୍ରତି 25-30 କିଲୋଗ୍ରାମ କ୍ଲୋରୋପାଇରିଫସ୍ 1.5% ଗୁଣ୍ଡ ପ୍ରୟୋଗ କରନ୍ତୁ କିମ୍ବା 1 ଲିଟର ପ୍ରୋଫିନୋଫସ୍ କିମ୍ବା 1 ଲିଟର କ୍ୱିନାଲୋଫସ୍ ବା 500 ମିଲିଲିଟର ଇଣ୍ଡୋସ୍କା କାର୍ବ ହେକ୍ଟର ପ୍ରତି 500 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଧାନ ବିଲ ହିଡ଼ମାନଙ୍କରେ ବିରି ଓ ହରଡ଼ ଆଦି ବୁଣନ୍ତୁ। ମୁଗ, ବିରି, ହରଡ଼ ବୁଣା ହେବାର 3 ସପ୍ତାହ ବେଳକୁ କୋଡ଼ା ଖସା କରି ଘାସ ବାଛି ଦିଅନ୍ତୁ କିମ୍ବା କୁଇଜାଲୋଫ ଇଥାଇଲ ହେକ୍ଟର ପ୍ରତି 1000 ମିଲିଲିଟର ଟାର୍ଗା ସୁପର 5% ତରଳ 500 ଲିଟର ପାଣିରେ ମିଶାଇ ସିଞ୍ଚନ କଲେ ଘାସ ଦମନ ହୋଇପାରିବ। ଜମିକୁ ନିଗିଡ଼ା ରଖନ୍ତୁ। ପତ୍ରଦାଗ ଓ ପତ୍ରପୋଡ଼ା ରୋଗ ପାଇଁ ମାଙ୍କୋଜେବ୍ ସହିତ କାର୍ବେଣ୍ଡାଜିମ୍ 1.5 ଗ୍ରାମ 1 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ।
0: ଶୁଣୁଥିଲେ କୃଷି ସୂଚନା।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସଂସ୍କୃତିରେ ସମ୍ବାଦ ରିଲି କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।
1: ଆଇପିଏସ୍ ଅଧିକାରୀ ଇଏମ୍ ଆକାଶବାଣୀ ସମ୍ପ୍ରତି ବାର୍ତ୍ତା ଶ୍ରୁୟନ୍ତାମ ପ୍ରବାଚକ ପୁନୀତ ତ୍ରିପାଠୀ। अथ वार्ताः। केन्द्रेण अनुप्रवेशेण अन्यैः कारणैः च जनसांख्यिकीय परिवर्तनस्य समाह्वानान् निवारणाय उच्चस्तरीय समित्याः निर्माणं विहितम्। सामाजिकान्तर्जालीये पटले केन्द्रीय गृहमन्त्री अमितशाहः ह्यः अवदत् यत् सर्वोच्च न्यायालयः

ସକାଳ 7:25ରେ ଶୁଣିବେ ଗୋଟିଏ ଭକ୍ତିଗୀତ, ପରେ ପରେ ରହିଛି ଆଦିବାସୀ ଗୀତର କାର୍ଯ୍ୟକ୍ରମ। ଏ କ୍ରମରେ ଆଜି ଶୁଣିବେ ସାନ୍ତାଳୀ ଗୀତ, ପରିବେଷଣ କରିବେ ହରମୋହନ ସୋରେନ ଏବଂ ସାଥୀ କଳାକାର। ସକାଳ 8:30ରେ ଶୁଣିବେ କାର୍ଯ୍ୟକ୍ରମ ନମସ୍କାର କେନ୍ଦୁଝର, ଦିନ 10:00ରେ କାର୍ଯ୍ୟକ୍ରମର ସୂଚନା ପାଇବେ। ପରେ ପରେ ରହିଛି ଗୀତାଞ୍ଜଳି କାର୍ଯ୍ୟକ୍ରମ, ଦିନ 10:30ରେ ପ୍ରାୟୋଜିତ କାର୍ଯ୍ୟକ୍ରମ NCERTର 1293ତମ ଅଧ୍ୟାୟ ଶୁଣିବେ। ଜନହିତରେ ଆକାଶବାଣୀ ବିଷୟ ଉପରେ ସାକ୍ଷାତକାର ରହିଛି ଶିକ୍ଷୟିତ୍ରୀ ଗୀତାରାଣୀ ଦାସଙ୍କ ଗୀତାରାଣୀ ସାହୁଙ୍କ ସହିତ। ସାକ୍ଷାତକାରଟି ଶୁଣିପାରିବେ ବସୁନ୍ଧରା କାର୍ଯ୍ୟକ୍ରମରେ ଦିନ 1:20ରେ।

ଅପରାହ୍ନ ପାଞ୍ଚଟାରେ ଇନ୍ଦ୍ରଧନୁ କାର୍ଯ୍ୟକ୍ରମରେ ଶୁଣିବେ ଓଡ଼ିଆ ଏବଂ ହିନ୍ଦୀ ଆଲବମ୍ ଗୀତ। ଯୁବବାଣୀ କାର୍ଯ୍ୟକ୍ରମ ଆକାଶବାଣୀ କଟକ କେନ୍ଦ୍ରରୁ ରିଲେ କରି ଶୁଣାଇବୁ ଅପରାହ୍ନ 5:30। ସନ୍ଧ୍ୟା 6ଟାରେ ଶୁଣିବେ ଅବଶିଷ୍ଟ କାର୍ଯ୍ୟକ୍ରମର ସୂଚନା। ପରେ ପରେ ବନ ସୁରଭି କାର୍ଯ୍ୟକ୍ରମରେ ସାନ୍ତାଳୀ ଗୀତ ପରିବେଷଣ କରିବେ ଧର୍ମେନ୍ଦ୍ର ହେବଙ୍ଗ ଏବଂ ସାଥୀ କଳାକାର। ସନ୍ଧ୍ୟା 6:10 ରାମଚରିତ ମାନସ ଏବଂ ରାଜ୍ୟସ୍ତରୀୟ ପ୍ରସାରଣରେ ଉଜ୍ଜଳ ଆମ ଦେଶ କାର୍ଯ୍ୟକ୍ରମ ରିଲେ କରି ଶୁଣାଇବୁ ଆକାଶବାଣୀ କଟକ କେନ୍ଦ୍ରରୁ। ସନ୍ଧ୍ୟା 7ଟାରେ ଶୁଣିବେ ଏତେ ସୁନ୍ଦରୀ କେମିତି ହେଲ ଓଡ଼ିଆ ଆଲବମ୍ର ଗୀତ। ସନ୍ଧ୍ୟା 7:30 ରହିଛି ଆମ ଚାଷବାସ କାର୍ଯ୍ୟକ୍ରମ। ରାତି 8ଟାରେ ପାରମ୍ପରିକ ଗୀତକ୍ରମରେ ଶୁଣିବେ ପଲ୍ଲୀ ଗୀତ। ରାତି 8:15 ପାଲା ଶୁଣିବେ। ପରିବେଷଣ କରିବେ ଦେବେନ୍ଦ୍ର କୁମାର ପରିଡ଼ା ଏବଂ ସାଥୀ କଳାକାର। ଲୋକଗୀତ କ୍ରମରେ ଖଞ୍ଜଣୀ ଭଜନ ପରିବେଷଣ କରିବେ ନଟବର ସେଠୀ ଏବଂ ସାଥୀ କଳାକାର। ରାତି 10ଟାରେ ଓଡ଼ିଆ ଏବଂ ହିନ୍ଦୀ ଚଳଚ୍ଚିତ୍ର ଗୀତ ଶୁଣିବେ ସିନେ ତରଙ୍ଗ କାର୍ଯ୍ୟକ୍ରମରେ ରାତି 10:30। ଏ ଥିଲା କିଛି ମୁଖ୍ୟ କାର୍ଯ୍ୟକ୍ରମର ସୂଚନା ଆକାଶବାଣୀ କେନ୍ଦୁଝର। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ।

0: ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ମଳୟ ରଞ୍ଜନ ମିଶ୍ର। ଭାରତର ମହାଲେଖା ନିୟନ୍ତ୍ରକ ଏବଂ ମହାସମୀକ୍ଷକ ବାର୍ଷିକ କାର୍ଯ୍ୟଯୋଜନା 2026-27 ଅଧୀନରେ ଦେଶର 101 ସହରରେ ନାଗରିକ କୈନ୍ଦ୍ରିକ ଅନୁପାଳନ ଅଡିଟ୍ କରିବାକୁ ନିଷ୍ପତ୍ତି ହୋଇଛି। ଏଥିରେ ଓଡ଼ିଶାର ଭୁବନେଶ୍ୱର କଟକ ସହରକୁ ସାମିଲ କରାଯାଇଛି। ଭୁବନେଶ୍ୱରସ୍ଥିତ ଖାରବେଳ ଭବନ ସମ୍ମିଳନୀ କକ୍ଷରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟରେ ବିକାଶକୁ ଅଧିକ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ସରକାରଙ୍କ ପକ୍ଷରୁ ଗୁରୁତ୍ୱ ପ୍ରଦାନ କରାଯାଉଛି। କଲ୍ୟାଣକାରୀ ଯୋଜନାଗୁଡ଼ିକୁ ତୃଣମୂଳ ସ୍ତରରେ ବାସ୍ତବ କ୍ଷେତ୍ରରେ କାର୍ଯ୍ୟକାରୀ କରିବା ନେଇ 30 ବିଭାଗର ସଚିବଙ୍କୁ ବିଭିନ୍ନ ଜିଲ୍ଲା ଦାୟିତ୍ୱ ପ୍ରଦାନ କରାଯାଇଛି। ରାଜ୍ୟ ଉନ୍ନୟନ କମିଶନର ଦେଓରଞ୍ଜନ କୁମାର ସିଂଙ୍କ ପକ୍ଷରୁ ଏ ସଂକ୍ରାନ୍ତ ତାଲିକା ପ୍ରସ୍ତୁତ କରାଯାଇଛି। ଚଳିତ ମାସରୁ ଜୁଲାଇ ମାସ ମଧ୍ୟରେ ବିଭିନ୍ନ ବିଭାଗର ସଚିବ ନିର୍ଦ୍ଦିଷ୍ଟ ଜିଲ୍ଲାକୁ ଗସ୍ତ କରି ସ୍ଥିତିର ସମୀକ୍ଷା କରିବେ। ଆସନ୍ତା ଜୁଲାଇ 6 ଓ 7 ତାରିଖରେ 8ମ କେନ୍ଦ୍ରୀୟ ବେତନ କମିଶନର ଭୁବନେଶ୍ୱର ଆସିବାର କାର୍ଯ୍ୟସୂଚୀ ସ୍ଥିର ହୋଇଛି। କମିଶନଙ୍କ ସହ ଆଲୋଚନା କରିବାକୁ ଇଚ୍ଛା ପ୍ରକାଶ କରୁଥିବା କେନ୍ଦ୍ରୀୟ ସରକାରୀ ସଂସ୍ଥା, କାର୍ଯ୍ୟାଳୟ, ସଂଗଠନ ଏବଂ କର୍ମଚାରୀ ସଂଘର କର୍ମକର୍ତ୍ତା ଅନ୍ଲାଇନ୍ ମାଧ୍ୟମରେ ପଞ୍ଜୀକରଣ କରିବାକୁ କୁହାଯାଇଛି। 2026-27 ଶିକ୍ଷାବର୍ଷ ପାଇଁ ସ୍ନାତକ ପାଠ୍ୟକ୍ରମରେ ନାମଲେଖା ନିମନ୍ତେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜି ଅପରାହ୍ନ 4:00 ଏକକ ଆବେଦନ ଫର୍ମ ସାମ୍ସ ପୋର୍ଟାଲରେ ଉପଲବ୍ଧ ହେବ। ଜୁନ୍ 10 ପର୍ଯ୍ୟନ୍ତ ଆବେଦନର ସମୟସୀମା ଧାର୍ଯ୍ୟ ହୋଇଛି। ଆସନ୍ତା ମାସ 17 ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ଚଳିତ ଥର ନାମଲେଖା ପ୍ରକ୍ରିୟା ଜାତୀୟ ଶିକ୍ଷାନୀତି 2020 ଆଧାରରେ କରାଯିବ। ଜୁଲାଇ ମାସ 9 ସୁଦ୍ଧା ସ୍ନାତକ ପାଠପଢ଼ା ଆରମ୍ଭ ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ଉଚ୍ଚଶିକ୍ଷା ବିଭାଗ କହିଛି। ଭାରତୀୟ ସେନାରେ ଅଗ୍ନିପଥ ଏବଂ ନିୟମିତ କ୍ୟାଡର ପାଇଁ ଅନ୍ଲାଇନ୍ ପ୍ରବେଶିକା ପରୀକ୍ଷା ଆସନ୍ତା ମାସ 1 ଆରମ୍ଭ ହେବ। ଜୁନ୍ 12 ପର୍ଯ୍ୟନ୍ତ ବିଭିନ୍ନ ପର୍ଯ୍ୟାୟରେ କୋଲକାତାର ନିଯୁକ୍ତି ଜୋନ୍ ଅଧୀନରେ ଓଡ଼ିଶା, ସିକ୍କିମ୍ ଏବଂ ପଶ୍ଚିମବଙ୍ଗରେ ଏହି ପରୀକ୍ଷା ଅନୁଷ୍ଠିତ ହେବ। ରାଜ୍ୟର 17 ସହରର 26 କେନ୍ଦ୍ରରେ ପରୀକ୍ଷା ହେବା ନେଇ କଟକ ସେନା ନିଯୁକ୍ତି କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଆଗାମୀ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ବ୍ୟବସ୍ଥିତ ଢଙ୍ଗରେ ପରିଚାଳନା ଏବଂ ଜନସାଧାରଣଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ଗତକାଲି ଏକ ଉଚ୍ଚସ୍ତରୀୟ ପ୍ରାକ୍ ବନ୍ୟା ପ୍ରସ୍ତୁତି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଭାଗୀୟ ପ୍ରମୁଖ ସଚିବ ଶୋଭା ଶର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବନ୍ୟାଜନିତ କ୍ଷୟକ୍ଷତିକୁ ପ୍ରତିହତ କରିବା ଏବଂ ଶୂନ୍ୟ ମୃତାହତ ଲକ୍ଷ୍ୟ ହାସଲ ପାଇଁ ବିଭାଗୀୟ କ୍ଷେତ୍ରୀୟ ଅଧିକାରୀଙ୍କ ମଧ୍ୟରେ ସମନ୍ୱୟ ରକ୍ଷା ଉପରେ ଗୁରୁତ୍ୱ ଦିଆଯାଇଛି। ଆସନ୍ତା ମାସ 1 ଅକ୍ଟୋବର 31 ପର୍ଯ୍ୟନ୍ତ ସମସ୍ତ ଡିଭିଜନ, ସର୍କଲ ଏବଂ ମୁଖ୍ୟଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ 24 ବନ୍ୟା ନିୟନ୍ତ୍ରଣ କକ୍ଷ କାର୍ଯ୍ୟକ୍ଷମ କରିବାକୁ ନିଷ୍ପତ୍ତି ନିଆଯାଇଛି। ଭଦ୍ରକ ଜିଲ୍ଲାରେ ଆର୍ଥିକ ସାକ୍ଷରତା ସମାବେଶୀ ଏବଂ ସାଇବର ସଚେତନତା ଶିବିର ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି। ଚରମ୍ପା ଏରେଇ ଗ୍ରାମ ପଞ୍ଚାୟତଠାରେ ଅନୁଷ୍ଠିତ ଏହି ଶିବିରରେ ପ୍ରଶିକ୍ଷାର୍ଥୀଙ୍କୁ ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନା ସମ୍ପର୍କରେ ସଚେତନ କରାଯାଇଛି। ନୂଆପଡ଼ା ଜିଲ୍ଲାରେ ସାମଗ୍ରିକ ବିକାଶକୁ ଅଧିକ ଗତିଶୀଳ କରିବା ପାଇଁ ଆନ୍ତଃ ବିଭାଗୀୟ ସମନ୍ୱୟ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ଜିଲ୍ଲାରେ ପେନ୍ସନ୍ ବଣ୍ଟନରେ ସ୍ୱଚ୍ଛତା ଏବଂ ଅନିୟମିତତା ରୋକିବା ଲକ୍ଷ୍ୟ ନେଇ 70 ଏବଂ ତା'ଠାରୁ ଅଧିକ ପେନ୍ସନ୍ଭୋଗୀଙ୍କ ଉପରେ ସର୍ଭେ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି। 15 ମଧ୍ୟରେ ସର୍ଭେ କାର୍ଯ୍ୟ ଶେଷ କରିବାକୁ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ନୂଆପଡ଼ା ଜିଲ୍ଲା ଖରିଆର ରୋଡ୍ ନିକଟସ୍ଥ ଟେମରିଠାରେ ଆୟୋଜିତ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ କର୍ମକର୍ତ୍ତା ପ୍ରଶିକ୍ଷଣ ଶିବିର ଗତକାଲି ଉଦ୍ଯାପିତ ହୋଇଛି। ପଞ୍ଚାୟତିରାଜ ଓ ଗ୍ରାମ୍ୟୋନ୍ନୟନ ମନ୍ତ୍ରୀ ରବିନାରାୟଣ ନାୟକ ଉଦ୍ଯାପନୀ କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ତୃଣମୂଳ ସ୍ତରରେ ପହଞ୍ଚାଇବାକୁ ପ୍ରଶିକ୍ଷାର୍ଥୀଙ୍କୁ ଆହ୍ୱାନ ଦେଇଛନ୍ତି। ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଆମ ଗଞ୍ଜାମ ସ୍ୱଚ୍ଛ ଗଞ୍ଜାମ ଅଭିଯାନ କାର୍ଯ୍ୟକାରୀ ହୋଇଛି। ଶୂନ୍ୟ ପ୍ଲାଷ୍ଟିକ୍ ବ୍ୟବହାର ଲକ୍ଷ୍ୟ ହାସଲକୁ ଦୃଷ୍ଟିରେ ରଖି ଏହି ଅଭିଯାନ ଜିଲ୍ଲାବ୍ୟାପୀ ଆରମ୍ଭ କରାଯାଇଛି। ଏହାକୁ ଗଣ ଅଭିଯାନରେ ପରିଣତ କରିବାକୁ ଜିଲ୍ଲାପାଳ ଭି କୀର୍ତ୍ତିଭାସନ ଜିଲ୍ଲାବାସୀଙ୍କୁ ଅନୁରୋଧ କରିଛନ୍ତି। ବ୍ରହ୍ମପୁରର ହରିଡ଼ାଖଣ୍ଡି ପୋଖରୀ କୂଳ ଗତକାଲି ପୂର୍ବାହ୍ନରେ ସ୍ଥାନୀୟ ଜନସାଧାରଣ ସଫା କରିବା ସହିତ ବ୍ରହ୍ମପୁର ସହରକୁ ସର୍ବଦା ସଫାସୁତୁରା ରଖିବାକୁ ସାମୂହିକ ଶପଥ ପାଠ କରିଥିଲେ। ରାଜ୍ୟରେ ଗ୍ରୀଷ୍ମଲହରୀ ଜାରି ରହିଛି। ଆସନ୍ତା 3 ପର୍ଯ୍ୟନ୍ତ ପାଗ ପରିବର୍ତ୍ତନର ସମ୍ଭାବନା ନଥିବା ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ରାଜ୍ୟରେ ଆସନ୍ତା 24 ମଧ୍ୟରେ ଗରମ ଗୁଳୁଗୁଳି ବୃଦ୍ଧି ପାଇବା ନେଇ ସତର୍କ ସୂଚନା ଜାରି କରାଯାଇଛି। ଅନ୍ୟପକ୍ଷରେ କେତେକ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହେବା ନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32। We'll be right back.
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାର କରୁଛୁ ଆମର ସ୍ୱାସ୍ଥ୍ୟ। ଆଜିର ହେଉଛି ଆଲୋଚନା ମସ୍ତିଷ୍କ ମ୍ୟାଲେରିଆ। ଆଲୋଚକ ଡାକ୍ତର ବୃନ୍ଦାବନ ବିଶ୍ୱାଳ।
2: ମ୍ୟାଲେରିଆ ରୋଗ ପ୍ଲାଜ୍ମୋଡିୟମ୍ ନାମକ ଏକ ପରଜୀବୀ ଦ୍ୱାରା ମଣିଷ ଦେହରେ ରୋଗ ସୃଷ୍ଟି କରିଥାଏ। ଏହି ପ୍ଲାଜ୍ମୋଡିୟମ୍ ଚାରି ପ୍ରକାର ଯଥା ପ୍ଲାଜ୍ମୋଡିୟମ୍ ଫାଲ୍ସିପେରମ୍, ପ୍ଲାଜ୍ମୋଡିୟମ୍ ଭାଇଭାକ୍ସ, ପ୍ଲାଜ୍ମୋଡିୟମ୍ ଓଭେଲ୍ ଓ

0: ପ୍ଲାଜମୋଡିୟମ୍ ମ୍ୟାଲେରି। ମାଇ ଏନଫୋଲିସି ମଶା ମ୍ୟାଲେରିଆ ଆକ୍ରାନ୍ତ ରୋଗୀ କି କାମୁଡ଼ି ରକ୍ତ ଶୋଷିଲା ବେଳେ ଏହି ପରଜୀବୀକୁ ନେଇଥାଏ ଓ ସୁସ୍ଥ ଲୋକକୁ କାମୁଡ଼ିଲେ ସୁସ୍ଥ ଲୋକଠାରେ 10-17 ଦିନ ମଧ୍ୟରେ ଏହି ରୋଗର ଲକ୍ଷଣ ପ୍ରକାଶ ପାଇଥାଏ। ଆମ ଦେଶରେ ମ୍ୟାଲେରିଆ ମୁଖ୍ୟତଃ ପ୍ଲାଜମୋଡିୟମ୍ ଫାଲ୍ସିପେରମ୍ ଓ ପ୍ଲାଜମୋଡିୟମ୍ ଭାଇଭାକ୍ସ ଦ୍ୱାରା ହୋଇଥାଏ। ପ୍ଲାଜମୋଡିୟମ୍ ଫାଲ୍ସିପେରମ୍ ଦ୍ୱାରା ସୃଷ୍ଟି ହେଉଥିବା ମ୍ୟାଲେରିଆ ଅତ୍ୟନ୍ତ ବିପଦପୂର୍ଣ୍ଣ, କାରଣ ଏଥିରେ ଆକ୍ରାନ୍ତ ବ୍ୟକ୍ତିମାନେ ଆରମ୍ଭରୁ ତୁରନ୍ତ ଚିକିତ୍ସା ନ କଲେ ବା ଅସମ୍ପୂର୍ଣ୍ଣ ଅନିୟମିତ ଚିକିତ୍ସା କଲେ ମସ୍ତିଷ୍କ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁମୁଖରେ ପଡ଼ିଥାନ୍ତି। ଫାଲ୍ସିପେରମ୍ ମ୍ୟାଲେରିଆର ଆରମ୍ଭରେ ରୋଗୀ ସାଧାରଣ ଭାବରେ ଅସ୍ୱସ୍ତି ଅନୁଭବ କରେ, ମୁଣ୍ଡ ବିନ୍ଧିବା, ବାନ୍ତି ଲାଗିବା ଓ ବାନ୍ତି ମଧ୍ୟ ହୋଇଥାଏ। କାଶ ଓ ସାମାନ୍ୟ ତରଳ ଝାଡ଼ା କେତେ କ୍ଷେତ୍ରରେ ଦେଖାଯାଇଥାଏ। ଭାଇଭାକ୍ସ ମ୍ୟାଲେରିଆ ପରି 48 ଘଣ୍ଟା ବା 72 ଘଣ୍ଟା ବ୍ୟବଧାନରେ ହେଉଥିବା ପାଳି ଜ୍ୱର ପରି ହୋଇନଥାଏ। ଏହି ରୋଗରେ ହଳଦିଆ କାମଳ ମଧ୍ୟ ହୋଇପାରେ, ଯକୃତ ଓ ପ୍ଲିହା ବଢ଼ିପାରେ, ରକ୍ତହୀନତା ଶୀଘ୍ର ହୋଇଥାଏ। ଏହି ଫାଲ୍ସିପେରମ୍ ମ୍ୟାଲେରିଆର ଏକ ନିର୍ଦ୍ଦିଷ୍ଟ ଓ ସ୍ୱତନ୍ତ୍ର ବିପଦ ହେଉଛି ଶରୀରର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଯଥା ମସ୍ତିଷ୍କ, ଯକୃତ, ବୃକକ୍, ଫୁସ୍ଫୁସ୍ ଓ ଖାଦ୍ୟନଳୀକୁ ରକ୍ତ ସଞ୍ଚାଳନ ଠିକ୍ ଭାବରେ ହୋଇନଥାଏ। ଶୀଘ୍ର ରକ୍ତହୀନତା ହେଉଥିବାରୁ ହୃତ୍ପିଣ୍ଡର କାମ ଠିକ୍ ଭାବରେ ହୋଇନଥାଏ। ଏପରି ଅନ୍ୟ 3 ପ୍ରକାର ମ୍ୟାଲେରିଆରେ ହୋଇନଥାଏ। ରକ୍ତ ସଞ୍ଚାଳନ ଠିକ୍ ନହେବାରୁ ସେହି ଅଙ୍ଗଗୁଡ଼ିକ କାମ ଠିକ୍ କରିପାରନ୍ତି ନାହିଁ ଓ ବିଭିନ୍ନ ଜଟିଳ ପରିସ୍ଥିତି ସୃଷ୍ଟି ହୋଇଥାଏ। ବର୍ତ୍ତମାନ ଆସନ୍ତୁ ଜାଣିବା ମସ୍ତିଷ୍କ ମ୍ୟାଲେରିଆର ଲକ୍ଷଣ ସମ୍ପର୍କରେ। ଫାଲ୍ସିପେରମ୍ ମ୍ୟାଲେରିଆ ଭୋଗୁଥିବା ରୋଗୀ ବାହାରକୁ ଗୁରୁତର ଜଣା ନ ପଡ଼ୁଥିଲେ ମଧ୍ୟ ଏହିସବୁ କାରଣରୁ ହଠାତ୍ ବିପଦପୂର୍ଣ୍ଣ ଜଟିଳତାକୁ ଗତି କରେ, ଯାହା ମଧ୍ୟରୁ ମସ୍ତିଷ୍କ ମ୍ୟାଲେରିଆ ଅନ୍ୟତମ। ଏଥିରେ ଆକ୍ରାନ୍ତ ବ୍ୟକ୍ତି ମସ୍ତିଷ୍କକୁ ରକ୍ତ ସଞ୍ଚାଳନ ବାଧାପ୍ରାପ୍ତ ହେତୁ ବାଉଳି ଚାଉଳି ହୁଏ, କଥା ଠିକ୍ କହିପାରେ ନାହିଁ ବା ବୁଝିପାରେ ନାହିଁ, ବାତ ମାରେ, ବେକ ସ୍ୱାଭାବିକ ଭାଙ୍ଗି ନ ହୋଇ ନାଠି ହୋଇଯାଏ, ରୋଗୀ ସମ୍ପୂର୍ଣ୍ଣ ଅଚେତ ହୋଇଯାଏ। ଶିଶୁ ଓ ଛୋଟ ପିଲାମାନଙ୍କର ଅନ୍ୟାନ୍ୟ ଲକ୍ଷଣ ନଥାଇ କେବଳ ଜ୍ୱରରେ ପଡ଼ି ଅଚେତ ମୃତ୍ୟୁମୁଖରେ ପଡ଼ନ୍ତି। ଗର୍ଭବତୀ ମାଆମାନଙ୍କର ଗର୍ଭ ନଷ୍ଟ ହୋଇପାରେ କିମ୍ବା ଗର୍ଭସ୍ଥ ଶିଶୁର ଶାରୀରିକ ବୃଦ୍ଧି ବାଧାପ୍ରାପ୍ତ ହୋଇଥାଏ। ମସ୍ତିଷ୍କ ମ୍ୟାଲେରିଆ ରୋଗର ଲକ୍ଷଣ ସନ୍ଦେହ ହେଲେ ତୁରନ୍ତ ଭେଷଜ ବିଶେଷଜ୍ଞ ସେବା ଉପଲବ୍ଧ ଡାକ୍ତରଖାନାରେ ଚିକିତ୍ସା କରିବା ଜରୁରୀ। ଚିକିତ୍ସାରେ ସାମାନ୍ୟ ବିଳମ୍ବ ହେଲେ ରୋଗୀର ଜୀବନ ନିଶ୍ଚିତ ଭାବରେ ବିପଦାପନ୍ନ ହୋଇଥାଏ। ମସ୍ତିଷ୍କ ମ୍ୟାଲେରିଆ ସହିତ ଶରୀରର ଅନ୍ୟ ଅଙ୍ଗର ଜଟିଳତା ପ୍ରକାଶ ପାଇଲେ ମେଡିକାଲ କଲେଜ ହସ୍ପିଟାଲରେ ରୋଗୀ ଚିକିତ୍ସା ଆବଶ୍ୟକ। ମଶା କାମୁଡ଼ରୁ ରକ୍ଷା ପାଇବା ପାଇଁ ସାଧାରଣ ମଶାରୀ, ଇନ୍ସେକ୍ଟିସାଇଡ୍ ଟ୍ରିଟେଡ୍ ମଶାରୀ ବ୍ୟବହାର କରିବା ଆବଶ୍ୟକ। ଆବଶ୍ୟକ ସ୍ଥଳେ ଘରେ DDT ସିଞ୍ଚନ ସରକାରଙ୍କ ଦ୍ୱାରା କରାଯାଇଥାଏ। ମଶା ବଂଶ ବୃଦ୍ଧିକୁ ରୋକିବା ପାଇଁ ଖାଲୁଆ ଜାଗା, ପୋତି, ପାଣି ଜମିବାକୁ ନଦେବା, ପରିବେଶ ପରିଷ୍କାର ରଖିବା ଜରୁରୀ। ପାଣିକୁଣ୍ଡ, ଫୁଲକୁଣ୍ଡ, ଏୟାର କୁଲରରୁ ସପ୍ତାହକୁ ଥରେ ପାଣି ବାହାର କରିବା ଆବଶ୍ୟକ। ଏଣେ ତେଣେ ପଇଡ଼, ନଡ଼ିଆ, ସଡ଼େଇ, ପ୍ଲାଷ୍ଟିକ ଖୋଳ, ଭଙ୍ଗା କାଚ, ଟାୟାର ଆଦି ନ ପକାଇବା ଆବଶ୍ୟକ, କାରଣ ସେଥିରେ ପାଣି ଜମି ମଶା ଡିମ୍ବ ଦେଇ ମଶା ବଂଶ ବୃଦ୍ଧି କରିଥାନ୍ତି। ଘରେ ମସ୍କିଟୋ ରିପେଲାଣ୍ଟ ବ୍ୟବହାର କରିବା ଆବଶ୍ୟକ। ଝରକାରେ ନେଟ୍ ଲଗାଇବା ଆବଶ୍ୟକ। ଶରୀରକୁ ମଶା କାମୁଡ଼ରୁ ରକ୍ଷା ପାଇବା ପାଇଁ ଉପଯୁକ୍ତ ପୋଷାକ ଦ୍ୱାରା ଆବୃତ କରିବା ଆବଶ୍ୟକ।
1: ଆମର ସ୍ୱାସ୍ଥ୍ୟରେ ଶୁଣିଥିଲେ ଆଲୋଚନା ମସ୍ତିଷ୍କ ମ୍ୟାଲେରିଆ। ଆଲୋଚକ ଥିଲେ ଡାକ୍ତର ବୃନ୍ଦାବନ ବିଶ୍ୱାଳ।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ।
1: ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ। ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟକାଳ ଗତକାଲି ପୂର୍ଣ୍ଣ ହେଲା 12 ବର୍ଷ। ବିଭିନ୍ନ କ୍ଷେତ୍ରରେ ସଂସ୍କାରମୂଳକ ପଦକ୍ଷେପ ଯୋଗୁଁ ଦେଶରେ ପ୍ରତିଷ୍ଠିତ ହୋଇପାରିଛି ଏକ ସ୍ୱଚ୍ଛ ତଥା କଲ୍ୟାଣ ଭିତ୍ତିକ ସୁଶାସନ। ନିର୍ବାଚନ ଆୟୋଗଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯାଉଥିବା ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନର ବୈଧତା ସମ୍ପର୍କିତ ମାମଲାଗୁଡ଼ିକର ଆଜି ରାୟ ପ୍ରକାଶ କରିବେ ସୁପ୍ରିମକୋର୍ଟ। ଚୀନ ଓ ପାକିସ୍ତାନ ପକ୍ଷରୁ ଜାରି କରାଯାଇଥିବା ଯୁଗ୍ମ ବିବୃତ୍ତିରେ ଜାମ୍ମୁ କାଶ୍ମୀର ସମ୍ପର୍କିତ ଅନାବଶ୍ୟକ ପ୍ରସଙ୍ଗକୁ ଭାରତର ଅଗ୍ରାହ୍ୟ। ଦେଶର ସର୍ବପ୍ରଥମ ହାଇଡ୍ରୋଜେନ୍ ଡେମୋ ଟ୍ରେନ୍ର ଶୁଭାରମ୍ଭ ଲାଗି ମଞ୍ଜୁରୀ ପ୍ରଦାନ କଲା ରେଳ ମନ୍ତ୍ରଣାଳୟ। ଏବଂ ଆଇପିଏଲ୍ କ୍ରିକେଟ୍ର ଚଳିତ ସଂସ୍କରଣର ଫାଇନାଲ୍ରେ ପ୍ରଥମ ଦଳ ଭାବେ ପ୍ରବେଶ କଲା ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟକାଳ ଗତକାଲି 12 ବର୍ଷ ପୂର୍ଣ୍ଣ ହୋଇଛି। 2014 ମଇ 26 ଦିନ ଶ୍ରୀ ମୋଦି ପ୍ରଧାନମନ୍ତ୍ରୀ ରୂପେ ଶପଥ ଗ୍ରହଣ କରିଥିଲେ। ଗତ 12 ବର୍ଷ ମଧ୍ୟରେ କଲ୍ୟାଣ ଭିତ୍ତିକ ସୁଶାସନ ସହିତ ସମଗ୍ର ବ୍ୟବସ୍ଥାରେ ସ୍ୱଚ୍ଛତା ବଜାୟ ରଖିବା ଏବଂ ବିଶ୍ୱସ୍ତରରେ ଭାରତର କ୍ରମବର୍ଦ୍ଧିଷ୍ଣୁ କୂଟନୈତିକ ପ୍ରଭାବ ଶ୍ରୀ ମୋଦିଙ୍କ ନେତୃତ୍ୱାଧୀନ ସରକାରଙ୍କ ସଂସ୍କାରମୂଳକ ପଦକ୍ଷେପ ଲାଗି ସମ୍ଭବ ହୋଇପାରିଛି। ଆମ ସମ୍ବାଦଦାତା ଜଣାଇଛନ୍ତି, ଗତ 12 ବର୍ଷ ମଧ୍ୟରେ ସବ୍କା ସାଥ୍ ସବ୍କା ବିଶ୍ୱାସ ସବ୍କା ବିକାଶ ଏବଂ ସବ୍କା ପ୍ରୟାସ ମନ୍ତ୍ରକୁ ଭିତ୍ତି କରି ନରେନ୍ଦ୍ର ମୋଦିଙ୍କ ସରକାର ଦେଶବାସୀଙ୍କ କଲ୍ୟାଣ ଲାଗି ଅନେକ ଜନକୈନ୍ଦ୍ରିକ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଗରିବଙ୍କ କଲ୍ୟାଣଠାରୁ ଆରମ୍ଭ କରି ମଧ୍ୟବିତ୍ତ ତଥା ମହିଳା କୃଷକ ଓ ଯୁବବର୍ଗଙ୍କ ସଶକ୍ତିକରଣ ସମେତ ସମାଜର ସମସ୍ତ ବର୍ଗ ଲୋକଙ୍କର ଉନ୍ନତି ନିମନ୍ତେ ସରକାର ସମୟୋଚିତ ପଦକ୍ଷେପ ନେଇଛନ୍ତି। ଏହାଛଡ଼ା ଅର୍ଥନୈତିକ ଅଭିବୃଦ୍ଧି, ଭିତ୍ତିଭୂମି ସମ୍ପ୍ରସାରଣ, ବ୍ୟବସାୟ ପ୍ରକ୍ରିୟାର ସରଳୀକରଣ ତଥା ଜୀବନଶୈଳୀରେ ଉନ୍ନତି ଆଣିବା ଉପରେ ପ୍ରାଥମିକତା ଦେଇ ମୋଦି ସରକାର ବିବିଧ ସଂସ୍କାରମୂଳକ ପଦକ୍ଷେପ ନେଇଛନ୍ତି। ସେହିଭଳି ବିଦେଶ ନୀତି ସମେତ ଜାତୀୟ ସୁରକ୍ଷା, ସନ୍ତ୍ରାସବାଦ କାର୍ଯ୍ୟକଳାପକୁ ପ୍ରତିହତ କରିବା ଏବଂ ବାମପନ୍ଥୀ ଉଗ୍ରବାଦ ବିଷୟରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଦିଗରେ ସରକାର ସ୍ୱତନ୍ତ୍ର ଧ୍ୟାନ ଦେଇଛନ୍ତି। ଏତଦ୍ବ୍ୟତୀତ ଦେଶବ୍ୟାପୀ ଥିବା ଐତିହ୍ୟଗୁଡ଼ିକର ସଂରକ୍ଷଣ, ସଂସ୍କୃତି, ପରିବେଶ ଏବଂ ବନ୍ୟପ୍ରାଣୀ ସୁରକ୍ଷା ଉପରେ ମଧ୍ୟ ପ୍ରାଥମିକତା ଦେଇ ଗତ 12 ବର୍ଷ ଧରି କେନ୍ଦ୍ର ସରକାର ସଫଳତାର ସହ କାର୍ଯ୍ୟ କରିଆସୁଛନ୍ତି। ସୁପ୍ରିମକୋର୍ଟ ଆଜି ଭାରତର ନିର୍ବାଚନ ଆୟୋଗଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯାଉଥିବା ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନର ବୈଧତା ସମ୍ପର୍କିତ ମାମଲାଗୁଡ଼ିକର ରାୟ ପ୍ରକାଶ କରିବେ। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ୍ ଜୟମାଲ୍ୟ ବାଗ୍ଚୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସମ୍ପର୍କିତ ମାମଲାଗୁଡ଼ିକର ବିସ୍ତୃତ ଶୁଣାଣି ପୂର୍ବରୁ କରିସାରିଛନ୍ତି। ଚୀନ ଓ ପାକିସ୍ତାନ ପକ୍ଷରୁ ଜାରି କରାଯାଇଥିବା ଯୁଗ୍ମ ବିବୃତ୍ତିରେ କେନ୍ଦ୍ରଶାସିତ ଅଞ୍ଚଳ ଜାମ୍ମୁ କାଶ୍ମୀର ସମ୍ପର୍କିତ ଅନାବଶ୍ୟକ ପ୍ରସଙ୍ଗକୁ ଭାରତ ଦୃଢ଼ ଭାବେ ଅଗ୍ରାହ୍ୟ କରିଛି। ଗତକାଲି ସାମ୍ବାଦିକମାନଙ୍କ ଏ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତର ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ ଏହା କହିଛନ୍ତି। ସେ କହିଛନ୍ତି, ଏହି ପ୍ରସଙ୍ଗରେ ଭାରତର ସ୍ଥିତି ସ୍ଥିର ରହିଛି ଏବଂ ଏ ସମ୍ପର୍କରେ ସମ୍ପୃକ୍ତ ପକ୍ଷମାନେ ଅବଗତ ଅଛନ୍ତି। ଜାମ୍ମୁ କାଶ୍ମୀର ଏବଂ ଲଦାଖ ଭାରତର ଅବିଚ୍ଛେଦ୍ୟ ଅଙ୍ଗ ରହିଥିଲା, ରହିଛି ଓ ରହିବ ବୋଲି ମତବ୍ୟକ୍ତ କରିବା ସହିତ ଏ ସମ୍ପର୍କରେ ଅନ୍ୟ କୌଣସି ଦେଶର ମତାମତ ଆବଶ୍ୟକ ନାହିଁ ବୋଲି ଶ୍ରୀ ଜୟସ୍ୱାଲ ସ୍ପଷ୍ଟ କରିଛନ୍ତି। ଗଣମାଧ୍ୟମର ଅନ୍ୟ ଏକ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ଜୟସ୍ୱାଲ କହିଛନ୍ତି, ଚୀନ ପାକିସ୍ତାନ ଅର୍ଥନୈତିକ କରିଡର ପ୍ରକଳ୍ପର କେତେକାଂଶ ଭାରତ ଅଞ୍ଚଳ ମଧ୍ୟରେ ରହିଛି, ତେବେ ଭାରତ ଏହାକୁ ଦୃଢ଼ ଭାବେ ବିରୋଧ କରିଆସିଛି। ଏହିସବୁ ଅଞ୍ଚଳ ଉପରେ ପାକିସ୍ତାନର ଅବୈଧ ଦଖଲକୁ ବୈଧ କରିବା ଦିଗରେ ଅନ୍ୟ କୌଣସି ଦେଶର ପଦକ୍ଷେପକୁ ଭାରତ ସମ୍ପୂର୍ଣ୍ଣ ଅଗ୍ରାହ୍ୟ କରିଆସିଛି। ଏ ସମ୍ପର୍କରେ ଅନେକ ଥର ପାକିସ୍ତାନ ଓ ଚୀନ କର୍ତ୍ତୃପକ୍ଷଙ୍କୁ ଭାରତ ପକ୍ଷରୁ ଅବଗତ କରାଯାଇଛି ବୋଲି ସେ କହିଛନ୍ତି। ଅଷ୍ଟ୍ରେଲିଆର ବୈଦେଶିକ ବ୍ୟାପାର ମନ୍ତ୍ରୀ ପେନି ୱାଙ୍ଗ ଗତକାଲି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ସାକ୍ଷାତ ଆଲୋଚନା କରିଛନ୍ତି। ପ୍ରତିରକ୍ଷା, ବାଣିଜ୍ୟ ଓ ବୈଷୟିକ ଜ୍ଞାନକୌଶଳ କ୍ଷେତ୍ର ସମେତ ଏକ ନିରନ୍ତର ଯୋଗାଣ ଶୃଙ୍ଖଳ ସୁନିଶ୍ଚିତ କରିବା ଦିଗରେ ଭାରତ ଅଷ୍ଟ୍ରେଲିଆ ସମନ୍ୱିତ ରଣନୀତିକ ଭାଗିଦାରୀ ଉପରେ ମତ ବିନିମୟ କରାଯାଇଛି। ଆଗାମୀ ଦିନରେ ଏକ ମୁକ୍ତ, ସୁରକ୍ଷିତ ତଥା ସମୃଦ୍ଧ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ଲାଗି ଦୁଇ ଦେଶ ମିଳିତ ପ୍ରୟାସ କରିବେ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସାମାଜିକ ଗଣମାଧ୍ୟମ ଗଣମାଧ୍ୟମ ପୋଷ୍ଟରେ ସୂଚନା ଦେଇଛନ୍ତି। ଗତକାଲି ଜାପାନର ବୈଦେଶିକ ମନ୍ତ୍ରୀ ଟୋସିମିସୁ ମେଟୋଗି ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ସହିତ ସାକ୍ଷାତ ଆଲୋଚନା କରିଛନ୍ତି। ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଶାନ୍ତି, ସ୍ଥିରତା ଓ ସମୃଦ୍ଧି ବଜାୟ ରଖିବା ଦିଗରେ ଭାରତ ଜାପାନ ସ୍ୱତନ୍ତ୍ର ରଣନୈତିକ ଓ ବୈଶ୍ୱିକ ଭାଗିଦାରୀର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ଶ୍ରୀ ମେଟୋଗି ସୁନିଶ୍ଚିତ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ତିନିଦିନିଆ ସିକିମ୍ ଗସ୍ତ ଅବସରରେ ଆଜି ସେ ନାଥୁଲା ଘାଟି ପରିଦର୍ଶନ କରିବେ। ପରେ ରାଷ୍ଟ୍ରପତି ସିକିମ୍ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରିବାର କାର୍ଯ୍ୟସୂଚୀ ରହିଛି। ଗସ୍ତର ଶେଷ ଦିନରେ ଶ୍ରୀମତୀ ମୁର୍ମୁ ଗ୍ୟାଙ୍ଗଟକ୍ ପାଲଜୋର ଷ୍ଟାଡିୟମ୍ଠାରେ ଆୟୋଜିତ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ସିକିମ୍ ପୁଲିସ୍କୁ ଧ୍ୱଜା ପ୍ରଦାନ କରିବେ। ଏହି ପୁରସ୍କାର ହାସଲ କରିବା

0: ପାରିବ। ଭାରତ ରୋମାନିଆ ପ୍ରତିରକ୍ଷା ସହଯୋଗ ଯୁଗ୍ମ କମିଟିର ଦ୍ୱିତୀୟ ବୈଠକ ଗତକାଲି ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଯାଇଛି। ଦ୍ୱିପକ୍ଷ ପ୍ରତିରକ୍ଷା ସମ୍ପର୍କକୁ ଅଧିକ ସଶକ୍ତ କରିବା ହେଉଛି ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ। ପ୍ରତିରକ୍ଷା କ୍ଷେତ୍ରରେ ଜାରି ରହିଥିବା ସହଯୋଗର ଅଗ୍ରଗତି ଏବଂ ଅନ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ସହଯୋଗକୁ ବୃଦ୍ଧି କରିବା ସମ୍ପର୍କରେ ଏହି ବୈଠକରେ ଆଲୋଚନା କରାଯାଇଛି। ଏହାଛଡ଼ା ସାଇବର ପ୍ରତିରକ୍ଷା, ସାମରିକ ମେଡିକାଲ ସହଯୋଗ, ଯୁଗ୍ମ ତାଲିମ, କ୍ଷମତା ନିର୍ମାଣ ଏବଂ ପ୍ରତିରକ୍ଷା ଶିଳ୍ପ ସହଯୋଗ ଆଦି ପ୍ରସଙ୍ଗକୁ ନେଇ ଭାରତ ଓ ରୋମାନ ମଧ୍ୟରେ ଏକ ଦ୍ୱିପକ୍ଷୀୟ ପ୍ରତିରକ୍ଷା ସହଯୋଗ ଯୋଜନା ଗତକାଲି ଏହି ବୈଠକରେ ଚୂଡ଼ାନ୍ତ କରାଯାଇଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଗତ ସନ୍ଧ୍ୟାରେ ନୂଆଦିଲ୍ଲୀଠାରେ ତାଙ୍କର ଅଷ୍ଟ୍ରେଲୀୟ ପ୍ରତିପକ୍ଷ ପେନି ୱଙ୍କ ସହିତ ସପ୍ତଦଶ ବୈଦେଶିକ ମନ୍ତ୍ରୀ ଢାଞ୍ଚାଗତ ଆଲୋଚନାରେ ସହ ଅଧ୍ୟକ୍ଷତା କରିଛନ୍ତି। ଡକ୍ଟର ଜୟଶଙ୍କର କହିଛନ୍ତି ଭାରତ ପ୍ରଶାନ୍ତ ମହାସାଗରୀୟ, ପଶ୍ଚିମ ଏସିଆର ସାମ୍ପ୍ରତିକ ସ୍ଥିତି ସମେତ ଅନ୍ୟାନ୍ୟ ଆଞ୍ଚଳିକ, ବୈଶ୍ୱିକ ଏବଂ ବିବିଧ ପ୍ରସଙ୍ଗଗୁଡ଼ିକ ଏହି ଆଲୋଚନାରେ ସ୍ଥାନ ପାଇଥିଲା। ଏହି ଅବସରରେ ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ଜାରି ରହିଥିବା ସମନ୍ୱିତ ରଣନୈତିକ ଭାଗିଦାରୀର ଅଗ୍ରଗତି ସମ୍ପର୍କରେ ମଧ୍ୟ ଉଭୟ ନେତା ସମୀକ୍ଷା କରିଛନ୍ତି। ଆଣବିକ ଶକ୍ତି ଉତ୍ପାଦନ ଲାଗି ୟୁରାନିୟମ୍ ଯୋଗାଣ ସମେତ ଶକ୍ତି କ୍ଷେତ୍ରର ସମ୍ପ୍ରସାରଣ ଦିଗରେ ସହଯୋଗ ବୃଦ୍ଧି କରିବାକୁ ଉଭୟ ପକ୍ଷ ସମ୍ମତି ପ୍ରଦାନ କରିଛନ୍ତି। ଏତଦ୍ବ୍ୟତୀତ ଅତି ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ଆଦାନ ପ୍ରଦାନ ପ୍ରସଙ୍ଗରେ ମଧ୍ୟ ଦୁଇ ଦେଶ ମଧ୍ୟରେ ଆଲୋଚନା ହୋଇଥିବା ଡକ୍ଟର ଜୟଶଙ୍କର ସୂଚନା ଦେଇଛନ୍ତି। ଭାରତ କାନାଡ଼ା ଅର୍ଥନୈତିକ ଭାଗିଦାରୀର ପରବର୍ତ୍ତୀ ଅଧ୍ୟାୟ ବିଶ୍ୱାସ ଭିତ୍ତିକ ହେବା ସହିତ ଦୁଇ ଦେଶର ସମୃଦ୍ଧି ଦିଗରେ ପଥ ପ୍ରଦର୍ଶକ ହେବ ବୋଲି ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ ଆଶା ବ୍ୟକ୍ତ କରିଛନ୍ତି। ଗତ ରାତିରେ କାନାଡ଼ାର ଟରଣ୍ଟୋଠାରେ ଏକ ମନ୍ତ୍ରୀସ୍ତରୀୟ ଅଧିବେଶନରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି। ଶ୍ରୀ ଗୋଏଲ କହିଛନ୍ତି ସମନ୍ୱିତ ଅର୍ଥନୈତିକ ଭାଗିଦାରୀ ଚୁକ୍ତିନାମା ଦିଗକୁ ଦୁଇ ଦେଶ ଗତି କରିଥିବା ସମୟରେ ବିଶ୍ୱାସ ମାଧ୍ୟମରେ ନୂତନ ବାଣିଜ୍ୟ ଓ ପୁଞ୍ଜିନିବେଶର ସୁଯୋଗ ସୃଷ୍ଟି ହୋଇଛି। ଏହି ଚୁକ୍ତିନାମା ଭାରତ ଓ କାନାଡ଼ା ମଧ୍ୟରେ ବାଣିଜ୍ୟ ଓ ପୁଞ୍ଜିନିବେଶ କ୍ଷେତ୍ରକୁ ଅଧିକ ସମ୍ପ୍ରସାରିତ କରିବା ଦିଗରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବା ସହିତ ଅନ୍ୟ କେତେକ କ୍ଷେତ୍ରରେ ସହଯୋଗ ଲାଗି ନୂତନ ସୁଯୋଗ ସୃଷ୍ଟି କରିଛି। କ୍ରିକେଟ୍ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପ୍ରଥମ ଦଳ ଭାବେ ଆଇପିଏଲ୍ କ୍ରିକେଟ୍ର ଚଳିତ ସଂସ୍କରଣର ଫାଇନାଲ୍ରେ ପ୍ରବେଶ କରିଛି। ଗତକାଲି ଧର୍ମଶାଳାଠାରେ ଅନୁଷ୍ଠିତ କ୍ୱାଲିଫାୟର୍ ୱାନ୍ ମ୍ୟାଚ୍ରେ ଏହି ଦଳ ଗୁଜରାଟ ଟାଇଟାନ୍ସକୁ 92 ରନ୍ରେ ପରାସ୍ତ କରି ଫାଇନାଲ୍ ଖେଳିବାର ଯୋଗ୍ୟତା ଅର୍ଜନ କରିଛି। ଗୁଜରାଟ ଟାଇଟାନ୍ସ ଟସ୍ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭର୍ରେ 5 ୱିକେଟ୍ ହରାଇ 254 ରନ୍ କରିଥିଲା। ଦଳ ପକ୍ଷରୁ ରଜତ ପଟ୍ଟିଦାର ମାତ୍ର 33 ବଲ୍ରୁ 93 ରନ୍ କରି ଅପରାଜିତ ରହିବା ସହିତ ପ୍ଲେୟାର ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଥିଲେ। ବିରାଟ କୋହଲି ଓ କୃଣାଲ ପାଣ୍ଡ୍ୟା 43 ରନ୍ ଲେଖାଏଁ ସଂଗ୍ରହ କରିଥିଲେ। 255 ରନ୍ ବିଜୟ ଲକ୍ଷ୍ୟର ପିଛା କରି ଗୁଜରାଟ ଟାଇଟନ୍ସ ଆଉ 3ଟି ବଲ୍ ବାକି ଥାଇ 162 ରନ୍ରେ ଅଲ୍ ଆଉଟ୍ ହୋଇଯାଇଥିଲେ। ଦଳ ପକ୍ଷରୁ ରାହୁଲ ତେୱାତିଆ ସର୍ବାଧିକ 68 ରନ୍ କରିଥିଲେ। ରୟାଲ ଚ୍ୟାଲେଞ୍ଜର୍ସ ପକ୍ଷରୁ ଜ୍ୟାକବ୍ ଡଫି 3ଟି ୱିକେଟ୍ ଅକ୍ତିଆର କରିଥିଲେ। ଆଜି ଏଲିମିନେଟର୍ ପର୍ଯ୍ୟାୟରେ ସନ୍ରାଇଜର୍ସ ହାଇଦ୍ରାବାଦ ଓ ରାଜସ୍ଥାନ ରୟାଲ୍ସ ପରସ୍ପରକୁ ଭେଟିବେ। ଏହି ମ୍ୟାଚ୍ ସନ୍ଧ୍ୟା 7:30ରେ ନ୍ୟୁ ଚଣ୍ଡିଗଡ଼ ମୋହାଲିଠାରେ ଅନୁଷ୍ଠିତ ହେବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟକାଳ ଗତକାଲି ପୂର୍ଣ୍ଣ ହେଲା 12 ବର୍ଷ। ନିର୍ବାଚନ ଆୟୋଗଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯାଉଥିବା ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନର ବୈଧତା ସମ୍ପର୍କିତ ମାମଲାଗୁଡ଼ିକର ଆଜି ରାୟ ପ୍ରକାଶ କରିବେ ସୁପ୍ରିମକୋର୍ଟ। ଏବଂ ଆଇପିଏଲ୍ କ୍ରିକେଟ୍ର ଚଳିତ ସଂସ୍କରଣର ଫାଇନାଲ୍ରେ ପ୍ରଥମ ଦଳ ଭାବେ ପ୍ରବେଶ କଲା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କେନୁଝର, ସମୟ 7:25। ପିନାକୀ ମିଶ୍ରଙ୍କ କଣ୍ଠରେ ଶୁଣନ୍ତୁ ଭକ୍ତି ଗୀତ ସୁନା ଥାଳିଆ ଭଜନ ଆଲବମ୍ରୁ। ଅଲେଖ ବିଶ୍ୱାଳଙ୍କ ରଚନା, ସଙ୍ଗୀତରେ ସଜାଇଛନ୍ତି ସଞ୍ଜୟ।

ଭକ୍ତିଗୀତ ଶୁଣୁଥିଲେ ପିନାକି ମିଶ୍ରଙ୍କ କଣ୍ଠରେ, ଆକାଶବାଣୀ କେନ୍ଦୁଝର। ସମୟ ସକାଳ 7:30। ଆଦିବାସୀ ଗୀତକ୍ରମରେ ଶୁଣନ୍ତୁ ସାନ୍ତାଳୀ ଗୀତ। ପରିବେଷଣ କରୁଛନ୍ତି ହରମୋହନ ସୋରେନ ଏବଂ ସାଥୀ କଳାକାର।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ
0: ସବୁରି ଭାଷାରେ କେବଳ ଆକାଶବାଣୀ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ
0: ସବୁରି ଭାଷାରେ କେବଳ ଆକାଶବାଣୀ।

ନମସ୍କାର ବନ୍ଧୁ, ପରମ ପବିତ୍ର ବ୍ରତ ପୁରୁଷୋତ୍ତମ ଏକାଦଶୀର ଅନେକ ଅନେକ ଶୁଭେଚ୍ଛା ଆଉ ଶୁଭକାମନା ଜଣାଇ ଆରମ୍ଭ କରୁଛୁ ନମସ୍କାର କେନ୍ଦୁଝର କାର୍ଯ୍ୟକ୍ରମ।

ପୁରୁଷୋତ୍ତମ ଏକାଦଶୀ, ଯାହାକୁ ମଳମାସ ବା ଅଧିକ ମାସ ଏକାଦଶୀ ବୋଲି ମଧ୍ୟ କୁହାଯାଏ, ଗୋଟିଏ ସୌର ବର୍ଷର ଅବଧି 365 ଦିନ ଆଉ ଚାନ୍ଦ୍ର ବର୍ଷର ଅବଧି 354 ଦିନ। ତେଣୁ ଗୋଟିଏ ସୌର ବର୍ଷରେ ଚାନ୍ଦ୍ର ବର୍ଷରୁ 11 ଦିନ ଅଧିକ ଥାଏ, ଆଉ ସେହି ବଳି ପଡ଼ୁଥିବା 11 ଦିନ ଯୋଗୁଁ ପ୍ରତି 3 ବର୍ଷରେ ଥରେ ଗୋଟିଏ ମାସ ଅଧିକ ହୋଇଯାଏ ଚାନ୍ଦ୍ର ବର୍ଷର ଗଣନା ଅନୁସାରେ। ବନ୍ଧୁ, ବର୍ଷକ ତ 12 ମାସ, ତେଣୁ ଏହି ବଳି ପଡ଼ୁଥିବା ମାସ ବା ଅଧିକ ମାସକୁ କୁହାଯାଏ ଅଧିମାସ ବା ମଳମାସ। ଦେବମାତା ଅଦିତିଙ୍କର ପୁତ୍ର ହୋଇଥିବାରୁ ସୂର୍ଯ୍ୟଙ୍କୁ ଆଦିତ୍ୟ କୁହାଯାଏ, ଆଉ ଅଦିତିଙ୍କର 12 ଶ୍ରେଷ୍ଠ ପୁତ୍ରଙ୍କୁ ଦ୍ୱାଦଶ ଆଦିତ୍ୟ କୁହାଯାଏ। 12 ରାଶିକୁ ସୂର୍ଯ୍ୟ ବା ଆଦିତ୍ୟଙ୍କ ସଂକ୍ରମଣ ଅନୁସାରେ 12 ସୌର ମାସ ହୁଏ, ଏବଂ ପ୍ରତ୍ୟେକ ମାସର ଅଧିପତି ଜଣେ ଜଣେ ଆଦିତ୍ୟ ହୋଇଥାନ୍ତି। କିନ୍ତୁ ମଳମାସ ଅସଂକ୍ରାନ୍ତି ମାସ ହୋଇଥିବାରୁ କୌଣସି ଆଦିତ୍ୟ ଏହାର ଅଧିପତି ହୋଇନଥାନ୍ତି, ତେଣୁ ଏ ମାସଟି ସ୍ୱୟଂ ବିଷ୍ଣୁଙ୍କୁ ଉତ୍ସର୍ଗୀକୃତ। ପୁରୁଷୋତ୍ତମ ଜଗନ୍ନାଥ ହେଉଛନ୍ତି ଏହି ମଳମାସର ଅଧିପତି, ତେଣୁ ଏହାକୁ ପୁରୁଷୋତ୍ତମ ମାସ କୁହାଯାଏ। ଆଉ ମାସର ନାମ ଅନୁସାରେ ଏ ମାସରେ ଯେଉଁ ଏକାଦଶୀ 2 ପଡ଼େ ତାକୁ ପୁରୁଷୋତ୍ତମ ଏକାଦଶୀ କୁହାଯାଏ।

ଭଗବାନ ବିଷ୍ଣୁଙ୍କ ପୂଜା ପାଇଁ ପୁଣ୍ୟତିଥି ହେଉଛି ଏକାଦଶୀ, ବର୍ଷକ ବାର ମାସ। ପ୍ରତି ମାସରେ ଦୁଇଟି ପକ୍ଷ, କୃଷ୍ଣ ପକ୍ଷ, ଶୁକ୍ଳ ପକ୍ଷ, ଏ ଅନୁସାରେ ପ୍ରତିବର୍ଷ ବାରଟି କୃଷ୍ଣ ଏକାଦଶୀ, ବାରଟି ଶୁକ୍ଳ ଏକାଦଶୀ, ଏଭଳି ଭାବେ ମୋଟ ଚବିଶଟି ଏକାଦଶୀ ପାଳନ କରାଯାଏ। ଜଗନ୍ନାଥ ଦାସଙ୍କ ପ୍ରଚଳିତ ଏକାଦଶୀ ମହାତ୍ମ୍ୟରେ ଏହି ଚବିଶ ଏକାଦଶୀ ପ୍ରସଙ୍ଗ ବର୍ଣ୍ଣନା କରାଯାଇଛି। କିନ୍ତୁ ପ୍ରତି ତିନି ବର୍ଷରେ ଥରେ ଆସୁଥିବା ଦୁଇଟି ପୁରୁଷୋତ୍ତମ ଏକାଦଶୀକୁ ପରମ ପବିତ୍ର ବ୍ରତ କୁହାଯାଇଛି। ବିଶ୍ୱାସ ଅଛି ଏହି ଦିନ ବିଷ୍ଣୁ କିମ୍ବା ଜଗନ୍ନାଥଙ୍କ ଆରାଧନା କଲେ ସର୍ବପାପ ବିନାଶ ହୁଏ, ଆଉ କଳ୍ପନା କରିନଥିବା ସୁଫଳ ମିଳେ। ତେଣୁ ପୁରୁଷୋତ୍ତମ ଏକାଦଶୀ ଉପବାସ ସମସ୍ତ ବ୍ରତ ମଧ୍ୟରେ ଶ୍ରେଷ୍ଠ ଏବଂ ଅଧିକ ପୁଣ୍ୟ ପ୍ରଦାନ କରିଥାଏ। ହଁ ବନ୍ଧୁ, ପୁରୁଷୋତ୍ତମ ଏକାଦଶୀର ବିଶେଷତ୍ୱ ହେଉଛି ପୁଣ୍ୟ ମାସ ମଳ ମାସରେ ପଡ଼ୁଥିବାରୁ କାମନା ନ କରି ମଧ୍ୟ ପୂଜାପାଠର ଶୁଭଫଳ ମିଳିଥାଏ। ଭଗବାନ ଶ୍ରୀକୃଷ୍ଣ କହିଛନ୍ତି, ପୁରୁଷୋତ୍ତମ ଏକାଦଶୀ ପାଳନ କଲେ ବ୍ୟକ୍ତି ସମସ୍ତ ପାପରୁ ମୁକ୍ତି ପାଇ ଉତ୍ତମ ଗତି ପ୍ରାପ୍ତ ହୁଏ।

ବନ୍ଧୁ, ପଦ୍ମପୁରାଣ ଅନୁସାରେ ମଳମାସକୁ ପରମ ବ୍ରହ୍ମାତ୍ମକ ମାସ ମଧ୍ୟ କୁହାଯାଏ। ସଂସ୍କୃତ ବୃହତ୍ ନାରଦୀୟ ପୁରାଣ ଅନ୍ତର୍ଗତ ପୁରୁଷୋତ୍ତମ ମାସ ମହାତ୍ମ୍ୟରେ ବର୍ଣ୍ଣନା କରାଯାଇଛି। ଯେମିତି ହଳ କଲାପରେ କ୍ଷେତରେ ବୁଣାଯାଉଥିବା ମଞ୍ଜି ବହୁ ଗୁଣରେ ବଢ଼େ, ସେହିଭଳି ପୁରୁଷୋତ୍ତମ ମାସରେ କରାଯାଉଥିବା ପୁଣ୍ୟ ବହୁ ଗୁଣରେ ଅଧିକ ହୋଇଥାଏ। ଏମିତିକି ଚାରି ପୁଣ୍ୟ ମାସ ଆଷାଢ଼, କାର୍ତ୍ତିକ, ମାଘ ଏବଂ ବୈଶାଖ ମାସ ଅପେକ୍ଷା ପୁରୁଷୋତ୍ତମ ମାସ ଅଧିକ ପୁଣ୍ୟପ୍ରଦ। ତେଣୁ ଏ ମାସ ସହିତ ଏ ଏକାଦଶୀରେ ପୁରୁଷୋତ୍ତମ ଶ୍ରୀ ଜଗନ୍ନାଥଙ୍କ ଅଲୌକିକ ଲୀଳା ଶୁଣିଲେ ପରମ ମୋକ୍ଷ ମିଳେ, ଏ କଥା କୁହାଯାଏ। ଅନ୍ୟ ମାସମାନଙ୍କରେ କାମନା କରାଯାଉଥିବା ଫଳ ମିଳୁଥିବା ବେଳେ ପୁରୁଷୋତ୍ତମ ମାସରେ କାମନା ନ କରି ମଧ୍ୟ ସମାନ ଫଳ ମିଳେ। ଯେହେତୁ ମାସଟି ଏତେ ପୁଣ୍ୟପ୍ରଦ, ଏ ମାସର ଏକାଦଶୀ ବା ପୁରୁଷୋତ୍ତମ ଏକାଦଶୀ ମଧ୍ୟ ଅତ୍ୟନ୍ତ ପୁଣ୍ୟପ୍ରଦ, ତେଣୁ ଏ ମାସରେ ଭକ୍ତମାନେ ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ କଳ୍ପବଟ ନିକଟରେ ଥିବା ମଳମାସ ନାରାୟଣ ବା ବରାହ ନାରାୟଣଙ୍କୁ ଉପାସନା କରନ୍ତି, ଆଉ ପୁରୁଷୋତ୍ତମ ଏକାଦଶୀକୁ ମଧ୍ୟ ନିଷ୍ଠାର ସହ ପାଳନ କରନ୍ତି। ଆଉ ଏହି ଏକାଦଶୀରେ ଜଗନ୍ନାଥଙ୍କ ସ୍ୱତନ୍ତ୍ର ନୀତି ଦେଖିବା ସହିତ ବଲ୍ଲଭ ଭୋଗ, ଖେଚିଡ଼ି ଭୋଗ ଖାଇ ବେଢ଼ା ପରିକ୍ରମା କରନ୍ତି। ବନ୍ଧୁ, ସମୟ କହିଲାଣି କାର୍ଯ୍ୟକ୍ରମ ଏଇଠି ରଖିବାକୁ। ପୁରୁଷୋତ୍ତମ ଭଗବାନ ସମସ୍ତଙ୍କ ଉପରେ କୃପା ଦୃଷ୍ଟି ରଖିଥାନ୍ତୁ।

ଶେଷ ହେଲା କାର୍ଯ୍ୟକ୍ରମ ଗୀତାଞ୍ଜଳି। ପ୍ରଯୋଜନା କରିଥିଲେ ଅନିତା ତିର୍କୀ, ଉପସ୍ଥାପନା କଲେ କବିତା କଳ୍ପଲତା ଗିରି। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କେନ୍ଦୁଝର କେନ୍ଦ୍ରରୁ। ପ୍ରସାରଣ ହେଉଛି 100.1 FM ବ୍ୟାଣ୍ଡ ଆକାଶବାଣୀ କେନ୍ଦୁଝର। ସମୟ 9:00 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରୁଛୁ ବିବିଧ ଭାରତୀ ରାଷ୍ଟ୍ରୀୟ ସେବାରୁ।

0: ଦିନ 10:30 ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ NCERTର 1293ତମ ଅଧ୍ୟାୟ। ଜନହିତରେ ଆକାଶବାଣୀ ବିଷୟ ଉପରେ ସାକ୍ଷାତକାର ରହିଛି ଶିକ୍ଷୟିତ୍ରୀ ଗୀତାରାଣୀ ସାହୁଙ୍କ ସହିତ। ସାକ୍ଷାତକାରଟି ଶୁଣିପାରିବେ ବସୁନ୍ଧରା କାର୍ଯ୍ୟକ୍ରମରେ ଦିନ 1:20। ଅପରାହ୍ନ 5:00 ଇନ୍ଦ୍ରଧନୁ କାର୍ଯ୍ୟକ୍ରମରେ ଶୁଣିବେ ଓଡ଼ିଆ ଏବଂ ହିନ୍ଦୀ ଆଲବମ୍ ଗୀତ। ଯୁବବାଣୀ କାର୍ଯ୍ୟକ୍ରମ ଆକାଶବାଣୀ କଟକ କେନ୍ଦ୍ରରୁ ରିଲେ କରି ଶୁଣାଇବୁ ଅପରାହ୍ନ 5:30। ସନ୍ଧ୍ୟା 6:00 ଶୁଣିବେ ଅବଶିଷ୍ଟ କାର୍ଯ୍ୟକ୍ରମର ସୂଚନା। ପରେ ପରେ ବନସୁରଭି କାର୍ଯ୍ୟକ୍ରମରେ ସାନ୍ତାଳୀ ଗୀତ ପରିବେଷଣ କରିବେ ଧର୍ମେନ୍ଦ୍ର ହେମ୍ରମ ଏବଂ ସାଥୀ କଳାକାର। ସନ୍ଧ୍ୟା 6:10 ରାମଚରିତ ମାନସ ଏବଂ ରାଜ୍ୟସ୍ତରୀୟ ପ୍ରସାରଣରେ ଉଜ୍ଜଳ ଆମ ଦେଶ କାର୍ଯ୍ୟକ୍ରମ ସନ୍ଧ୍ୟା 6:30 ରିଲେ କରି ଶୁଣାଇବୁ ଆକାଶବାଣୀ କଟକ କେନ୍ଦ୍ରରୁ। ସନ୍ଧ୍ୟା 7:00 ଶୁଣିବେ ଏତେ ସୁନ୍ଦରୀ କେମିତି ହେଲ ଓଡ଼ିଆ ଆଲବମ୍ର ଗୀତ। ସନ୍ଧ୍ୟା 7:30 ରହିଛି ଆମ ଚାଷବାସ କାର୍ଯ୍ୟକ୍ରମ। ରାତି 8:00 ପାରମ୍ପରିକ ଗୀତକ୍ରମରେ ଶୁଣିବେ ପଲ୍ଲୀ ଗୀତ। ରାତି 8:15 ପାଲା ଶୁଣିବେ। ପରିବେଷଣ କରିବେ ଦେବେନ୍ଦ୍ର କୁମାର ପରିଡ଼ା ଏବଂ ସାଥୀ କଳାକାର। ଲୋକଗୀତ କ୍ରମରେ ଖଞ୍ଜଣି ଭଜନ ପରିବେଷଣ କରିବେ ନଟବର ସେଠୀ ଏବଂ ସାଥୀ କଳାକାର ରାତି 10:00। ଓଡ଼ିଆ ଏବଂ ହିନ୍ଦୀ ଚଳଚ୍ଚିତ୍ର ଗୀତ ଶୁଣିବେ ସିନେ ତରଙ୍ଗ କାର୍ଯ୍ୟକ୍ରମରେ ରାତି 10:30। ଏ ଥିଲା କିଛି ମୁଖ୍ୟ କାର୍ଯ୍ୟକ୍ରମର ସୂଚନା ଆକାଶବାଣୀ କେନ୍ଦୁଝର। ସମୟ ଥର ଗୀତାଞ୍ଜଳିର ପ୍ରଯୋଜନା କରିଛନ୍ତି ଅନିତା ତିର୍କି। ଉପସ୍ଥାପନାରେ କବିତା। ନମସ୍କାର।
1: କେନ୍ଦୁଝର ଜିଲ୍ଲାର ବିଶ୍ୱାସଯୋଗ୍ୟ ଓ ଭରସାର ଏକମାତ୍ର ପ୍ରତିଷ୍ଠାନ କନକ ଜୁଏଲାରୀ ଓ କନକ ଗାର୍ମେଣ୍ଟସ୍।
2: ସୁନା, ରୂପା, ହୀରା, ଡ୍ରେସ୍ ଓ ଲୁଗା ପାଇଁ କନକ ଜୁଏଲାରୀକୁ ଆସନ୍ତୁ।
1: କନକ ଜୁଏଲାରୀ, ବିଏସ୍ ମଲ, ଧୋବାଡ଼ିଆ ଛକ, କେନ୍ଦୁଝର। ମୋବାଇଲ 9437632517।
3: କମ ସୁଧରେ ଲୋନ ଦରକାର, ତାବି ଆପ୍ରେ
4: ବସିଲା। ଅଜଣା ଆପ୍ ଠାରୁ ଦୂରେଇ ରୁହନ୍ତୁ।
5: ଆର୍‌ବିଆଇ କହେ
4: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
6: ସାବିତ୍ରୀ, ମୋ ଅଫିସ ଯାଉଛି।
7: ନିଅ, ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦବ।
6: ବାପରେ, ଏତେ ଟଙ୍କା!
7: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ୍ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
6: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
7: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
8: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
9: ମନ୍ କି ବାତ୍ ହେ ଜନ ଜନ କି, ସଭି କି କୁଛ ଅପନି ସି, ସଂଘର୍ଷୋଁ କେ କୁଛ କିସ୍ସେ, କାହାନୀ କୁଛ ସଫଲତାଓଁ କି, ଅନକହୀ ବିରାସତ କି, ଉମ୍ମୀଦେ ନୟେ ଭାରତ କି। ମହିନେ କେ ଆଖରୀ ରବିବାର କା ରହତା ହେ ଇନ୍ତଜାର, ମଲିଆଚଲ କେ ଆଞ୍ଚଲ ସେ ବିନ୍ଧ୍ୟାଚଲ କେ ଆଙ୍ଗନ ତକ, ବ୍ରହ୍ମପୁତ୍ର କେ ଘାଟ ସେ ହିମାଳୟ କେ ବିସ୍ତାର ତକ ହୋତୀ ହେ ମନ୍ କି ବାତ୍ ପ୍ରଧାନମନ୍ତ୍ରୀ କେ ସାଥ। ତୋ ସୁନିଏ ଇସ୍ ମହିନେ 31 ମଈ ସୁବହ 11 ବଜେ ମନ୍ କି ବାତ୍ ଆକାଶବାଣୀ ଦୂରଦର୍ଶନ କେ ସଭି ଚ୍ୟାନେଲୋ ଔର ପ୍ରସାର ଭାରତୀ କେ OTT ପ୍ଲାଟଫର୍ମ ୱେଭ୍ସ ପର। ମାନନୀୟ ପ୍ରଧାନମନ୍ତ୍ରୀ କେ ପ୍ରସାରଣ କେ ତୁରନ୍ତ ବାଦ ମନ୍ କି ବାତ୍ କା ପ୍ରାଦେଶିକ ଭାଷାଓ ମେ ଅନୁବାଦ ଆପ ସୁନ ସକତେ ହେଁ ଆକାଶବାଣୀ ଔର ଦୂରଦର୍ଶନ ସେ ସମ୍ବଦ୍ଧ ପ୍ରାଦେଶିକ ଚ୍ୟାନେଲୋ ପର। ମନ୍ କି ବାତ୍ କେ ପ୍ରାଦେଶିକ ଭାଷାଓ ମେ ଅନୁବାଦ କା ପୁନଃ ପ୍ରସାରଣ ଆପ ସୁନ ସକତେ ହେଁ ରାତ 8 ବଜେ ଆକାଶବାଣୀ ଔର ଦୂରଦର୍ଶନ କେ ସଭି ପ୍ରାଦେଶିକ ଚ୍ୟାନେଲୋ ପର। ତୋ ୟାଦ ରଖେଁ, ରବିବାର 31 ମଈ ସୁବହ 11 ବଜେ ମନ୍ କି ବାତ୍।
10: QR କୋଡ୍ ସ୍କାନ୍ କରନ୍ତୁ, 5,000 ର କ୍ୟାସବ୍ୟାକ୍ ପାଆନ୍ତୁ। ବାଃ, ଆଜି ବଢିଆ ଦିନ।
11: UPI ପିନ୍ ଏଣ୍ଟ୍ରିଂ କେବଳ ଟଙ୍କା ପଠାଇବା ପାଇଁ ଉଦ୍ଦିଷ୍ଟ।
5: RBI କହେ
4: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
7: ଆମ ରାଜା ବାବୁଙ୍କର ଯେତେବେଳେ ଦେଖିବ ଘରେ AC, ଫ୍ୟାନ ସବୁ ଚାଲିଥିବ।
12: ଓହୋ ମା, ତମର ପ୍ରତି କଥାରେ ଟେନସନ।
7: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
12: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
7: ହଁ, ସେଇଟା ଯେମିତି ମାଗଣାରେ ହେଇଯିବ।
12: ଜାଣିନ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି?
8: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
2: ଆମ ପ୍ରିୟ ତଥା ଅଗ୍ରଣୀ ଶିକ୍ଷାନୁଷ୍ଠାନ ସିଟିଜିରେ ବିଭିନ୍ନ କୋର୍ସରେ ନାମଲେଖା ଚାଲୁଅଛି, ଯଥା ଯୁକ୍ତ ଦୁଇ ବିଜ୍ଞାନ, ଯୁକ୍ତ ଦୁଇ ବାଣିଜ୍ୟ ଓ ଯୁକ୍ତ ଦୁଇ କଳା। ସେହିପରି ଯୁକ୍ତ ତିନ ବିଜ୍ଞାନ ୱିଥ୍ ଅନର୍ସ, ଯୁକ୍ତ ତିନ ବାଣିଜ୍ୟ ୱିଥ୍ ଅନର୍ସ, ଯୁକ୍ତ ତିନ କଳା ୱିଥ୍ ଅନର୍ସ ସହ ବିଏସ୍ସି କମ୍ପ୍ୟୁଟର ସାଇନ୍ସ, ଏମ୍ଏସ୍ଡବ୍ଲୁ, ଏମ୍ଏଫ୍ସି, ଲାଇବ୍ରେରୀ ସାଇନ୍ସରେ ନାମଲେଖା ଚାଲୁଅଛି। ଏବଂ ଏଆଇସିଟି ନ୍ୟୁ ଦିଲ୍ଲୀ, ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆ ଦ୍ୱାରା ସ୍ୱୀକୃତିପ୍ରାପ୍ତ ଏମ୍ବିଏ, ଏମ୍ସିଏ, ବିବିଏ, ବିସିଏରେ ନାମଲେଖା ମଧ୍ୟ ଚାଲୁଅଛି। ଏହାସହ ଛୋଟ ଛୁଆମାନଙ୍କ ପାଇଁ ପ୍ରି ନର୍ସରୀରୁ ଷ୍ଟାଣ୍ଡାର୍ଡ 8 ପର୍ଯ୍ୟନ୍ତ ସିଟିଜି ଗ୍ଲୋବାଲ ସ୍କୁଲ ଇଂଲିଶ ମିଡିୟମ ଓ ସିଟିଜି ବିଦ୍ୟାମନ୍ଦିର ଓଡ଼ିଆ ମାଧ୍ୟମରେ ମଧ୍ୟ ନାମଲେଖା ଚାଲୁଅଛି ଓ ହଷ୍ଟେଲ ଫେସିଲିଟି ମଧ୍ୟ ଅଛି। ହେଲ୍ଥ ବିଭାଗରେ ବିଏସ୍ସି ନର୍ସିଂ ଏବଂ ଜିଏନ୍ଏମ୍ ନର୍ସିଂରେ ମଧ୍ୟ ନାମ ଲେଖାଇ ପାରିବେ। ଆଗ୍ରହୀ ବ୍ୟକ୍ତିବିଶେଷ 8260929689 ଓ 7008869080ରେ ଯୋଗାଯୋଗ କରିପାରିବେ।
9: मन की बात है जन जन की, सभी की कुछ अपनी सी, संघर्षों के कुछ किस्से, कहानी कुछ सफलताओं की, अनकही विरासत की, उम्मीदें नए भारत की। महीने के आखिरी रविवार का रहता है इंतजार मलियाचल के आंचल से विंध्याचल के आंगन तक, ब्रह्मपुत्र के घाट से हिमालय के विस्तार तक, होती है मन की बात प्रधानमंत्री के साथ। तो सुनिए इस महीने 31 मई सुबह 11 बजे मन की बात आकाशवाणी, दूरदर्शन के सभी चैनलों और प्रसार भारती के OTT प्लेटफॉर्म वेव्स पर। आप भी माननीय प्रधानमंत्री जी की मन की बात का हिस्सा बन सकते हैं। इसके लिए आप अपने सुझाव 29 मई तक टोल फ्री नंबर 1800117800 पर रिकॉर्ड कर सकते हैं, या फिर 1922 पर भी कॉल कर सकते हैं। अपने सुझाव नमो ऐप या MyGov के ओपन फोरम में पोस्ट कर सकते हैं, या पोस्ट बॉक्स नंबर 111 आकाशवाणी दिल्ली पर भी भेज सकते हैं। तो याद रखें, रविवार 31 मई सुबह 11 बजे मन की बात।
0: ईश्वर जेतेबेले मनिषको तयारी कले ता भितरे भरिदेले अनेक गुण, दया, क्षमा, स्नेह, प्रेम, त्याग भळी अनेक भल भल गुण खंजी देले ता देहरे, ता मनरे। ଆଉ ଏହିସବୁ ଗୁଣ ଭିତରୁ ସବୁଠୁ ବଡ଼ ହେଉଛି ତ୍ୟାଗ। ଏହି ତ୍ୟାଗ ବଳରେ ମଣିଷ ହୁଏ ମହାନ, ତ୍ୟାଗ ବିନା ପୁଣି ପ୍ରେମର ମାନେ ହୁଏ ନା। ସେହି ତ୍ୟାଗ ଆଉ ବଳିଦାନର ପର୍ବ ପବିତ୍ର ଇଦ୍ ଉଲ୍ ଜୁହା, ଆଲ୍ଲାଙ୍କ ନିକଟରେ ନିଜକୁ ସମର୍ପଣ କରିବାର ଆଉ ଏକ ସ୍ୱତନ୍ତ୍ର ଅବସର। ସମସ୍ତ ମସଜିଦ୍ରେ ପାଳନ ହୁଏ ଏହି ପର୍ବ। ମୁସଲିମ ଶ୍ରଦ୍ଧାଳୁମାନେ ନୂଆ ଲୁଗା ପିନ୍ଧି ସାମୂହିକ ନମାଜ ପାଠ କରନ୍ତି, ସମସ୍ତଙ୍କର ମଙ୍ଗଳ କାମନା କରନ୍ତି। ବନ୍ଧୁ, ଏ ବର୍ଷ ଯଦିଓ ପୂର୍ବରୁ ନିର୍ଦ୍ଧାରଣ ହୋଇଥିଲା ଯେ 27 ମଇରେ ଇଦ୍ ଉଲ୍ ଜୁହା ପାଳନ କରାଯିବ, କିନ୍ତୁ ଭାରତର କିଛି ରାଜ୍ୟରେ ଯେହେତୁ ଜିଲ୍ ହଜ୍ର ଚାନ୍ଦ ଏଥର 17 ମଇରେ ଦେଖାଗଲା ନାହିଁ, 18 ତାରିଖରେ ଦେଖାଗଲା, ତେଣୁ ଇଦ୍ ଉଲ୍ ଜୁହା ମଧ୍ୟ 27 ତାରିଖ ବଦଳରେ 28 ତାରିଖରେ ପାଳନ କରାଯାଉଛି। ତେବେ ଯାହା ବି ହେଉ, ବକ୍ରିଦ୍ ବା ଇଦ୍ ଉଲ୍ ଜୁହାର ଅନେକ ଅନେକ ଶୁଭେଚ୍ଛା, ଆଗୁଆ ଶୁଭେଚ୍ଛା।

ରମଜାନର ପବିତ୍ର ମାସରେ ପଡ଼ୁଥିବା ଇଦ୍ ଉଲ୍ ଫିତର ବା ମିଠି ଇଦ୍ର ଦୁଇ ମାସ ପରେ ପାଳନ କରାଯାଏ ଇଦ୍ ଉଲ୍ ଜୁହା ବା ବକ୍ରିଦ୍। ଏହି ପର୍ବ ସନ୍ଦେଶ ଦିଏ ଭାଇଚାରା ବଢ଼ାଇବାକୁ, ସତ୍ୟ ପଥରେ ନିଜର ସବୁକିଛି ବଳି ଦେବାକୁ। ଇସଲାମିକ ମାନ୍ୟତା ଅନୁସାରେ ହଜରତ ଇବ୍ରାହିମ୍ ଥିଲେ ପୈଗାମ୍ବର। ସେ ତାଙ୍କର ପୁରା ଜୀବନ ଅର୍ପଣ କରିଥିଲେ ମାନବ ସେବାରେ ଆଉ ସତ୍ୟ ପାଇଁ ଲଢ଼େଇରେ। 90 ବର୍ଷ ହେବା ଯାଏ ତାଙ୍କର କୌଣସି ସନ୍ତାନ ନ ହେବାରୁ ସେ ଖୁଦାଙ୍କୁ ଉପାସନା କଲେ। ତାପରେ ତାଙ୍କ ପୁଅ ଭାବରେ ଜନ୍ମ ନେଲେ ଇସମାଇଲ। ଥରେ ସେ ସ୍ୱପ୍ନ ଦେଖିଲେ ଖୁଦାଙ୍କର ଆଦେଶ ଆସିଲା ତାଙ୍କୁ ବଳିଦାନ ଦେବାକୁ। ସେ ଅନେକ ପଶୁଙ୍କ ବଳି ଦେବା ପରେ ମଧ୍ୟ ବାରମ୍ବାର ବଳିଦାନର ସ୍ୱପ୍ନ ଆସିଲା। ତା ପର କଥା ଗୀତ ପରେ।

ଥରେ ସ୍ୱପ୍ନରେ ଇବ୍ରାହିମଙ୍କୁ ସନ୍ଦେଶ ମିଳିଲା, ତୁମେ ନିଜର ସବୁଠୁ ପ୍ରିୟ ଜିନିଷର ବଳିଦାନ ବା କୁର୍ବାନୀ କର। ଏହାକୁ ଖୁଦାଙ୍କ ଆଦେଶ ମାନି ନିଜ ପୁଅ ଇସ୍ମାଇଲ୍କୁ କୁର୍ବାନ କରିବାକୁ ସେ ପ୍ରସ୍ତୁତ ହେଲେ, କାରଣ ଇସ୍ମାଇଲ୍ ହିଁ ଥିଲା ତାଙ୍କର ସବୁଠୁ ପ୍ରିୟ। ବଳିଦାନ ଦିନ ନିଜ ଆଖିରେ ପଟି ବାନ୍ଧି ଯେତେବେଳେ ଇବ୍ରାହିମଙ୍କୁ ବଳି ଦେବାକୁ ଆଗକୁ ବଢ଼ିଲେ, ଖୁଦାଙ୍କ ପ୍ରତି ତାଙ୍କର ନିଷ୍ଠା ଆଉ ଭକ୍ତି ଦେଖି ନିଜେ ଖୁଦା ଇସ୍ମାଇଲ୍ର କୁର୍ବାନୀକୁ ମେଣ୍ଢା ଛୁଆର କୁର୍ବାନୀରେ ପରିଣତ କରିଦେଲେ। ଇବ୍ରାହିମ ଯେତେବେଳେ ଆଖିରୁ ପଟି ଖୋଲି ଦେଖିଲେ, ତାଙ୍କ ପୁଅ ଛିଡ଼ା ହୋଇଛି ତାଙ୍କ ଆଗରେ ସମ୍ପୂର୍ଣ୍ଣ ଜୀବିତ, ଆଉ ବଳି ଜାଗାରେ ପଡ଼ିଛି ମେଣ୍ଢା ଛୁଆ। ସେହିଦିନଠୁ ଛେଳି ଆଉ ମେଣ୍ଢା ଛୁଆ ବଳି ଦେବାର ପ୍ରଥା ଚାଲିଆସିଛି ବକ୍ରିଦ୍ ଦିନ।

ସାରା ଦୁନିଆର ମୁସଲମାନ ବକ୍ରି ଇଦ୍ ଦିନ ସାଉଦି ଆରବରେ ଏକତ୍ରିତ ହୋଇ ହଜ୍ ପାଳନ କରନ୍ତି। ସ୍ୱପ୍ନରେ ଈଶ୍ୱର ଇବ୍ରାହିମଙ୍କୁ ପ୍ରକୃତରେ କୁର୍ବାନୀ ମାଗିଥିଲେ। ନିଜର ସୁଖ ଶାନ୍ତି ଆରାମକୁ ଭୁଲିଯାଇ ନିଜକୁ ମାନବତାର ସେବାରେ ସମ୍ପୂର୍ଣ୍ଣ ନିୟୋଜିତ କରିବା ପାଇଁ। ତାପରେ ଇବ୍ରାହିମ ନିଜ ପୁଅ ଇସ୍ମାଇଲ ଏବଂ ସ୍ତ୍ରୀକୁ ମକ୍କାରେ ଥଇଥାନ କରି ମାନବ ସେବାରେ ବାହାରିଲେ। ଏହିଭଳି ଭାବେ ଗୋଟିଏ ମରୁଭୂମିରେ ରହିବା ତାଙ୍କ ପାଇଁ ଆଉ ତାଙ୍କ ପରିବାର ପାଇଁ ତ୍ୟାଗ ଥିଲା। ବନ୍ଧୁ, ଇଦ୍ ଉଲ୍ ଫିତର ପରେ ଇସଲାମ ଧର୍ମର ଦ୍ୱିତୀୟ ବଡ଼ ପର୍ବ ହେଉଛି ଇଦ୍ ଉଲ୍ ଜୁହା। ବକ୍ରି ଇଦ୍ ପାଇଁ ଦୋକାନ ବଜାରରେ ଭିଡ଼ ଜମେ। ଛେଳି, ନୂଆ ବସ୍ତ୍ର, ଖଜୁରୀ ଓ ସିମେଇ କିଣା ହୁଏ। ଇସଲାମରେ ପାଞ୍ଚଟି କର୍ତ୍ତବ୍ୟ ମାନନ୍ତି, ତା ମଧ୍ୟରୁ ହଜ୍ ହେଉଛି ଶେଷ କର୍ତ୍ତବ୍ୟ। ମୁସଲମାନମାନେ ଜୀବନରେ ଥରେ ନିଶ୍ଚିତ ଭାବେ ହଜ୍ ଯାତ୍ରା କରିବା ଜରୁରୀ। ଆଉ ବାର୍ଷିକ ହଜ୍ ତୀର୍ଥଯାତ୍ରା ସମାପ୍ତି ପରେ ଆସେ ଇଦ୍ ଉଲ୍ ଜୁହା ବା ଇଦ୍ ଉଲ୍ ଅଧା। ଆଲ୍ଲାଙ୍କ ପ୍ରତି ଅତୁଟ ଆଜ୍ଞାକାରିତା ଦର୍ଶାଏ ବକ୍ରି ଇଦ୍। ପେଗାମ୍ବର ଇବ୍ରାହିମଙ୍କ ବଳିଦାନକୁ ମନେ ପକାଇ ମୁସଲିମ ସମ୍ପ୍ରଦାୟ ବକ୍ରି ଇଦ୍ ଦିନ ଗରିବ ଏବଂ ଅସହାୟ ଲୋକଙ୍କ ସହାୟତା ପାଇଁ ବଳିଦାନ ବା କୁର୍ବାନୀ ଦିଅନ୍ତି।

ଆଜି ପାଇଁ ଏଠି ଶେଷ ହେଲା କାର୍ଯ୍ୟକ୍ରମ ଗୀତାଞ୍ଜଳି, ଆକାଶବାଣୀ କେନ୍ଦୁଝର। ସମୟ ଦିନ 10:30 ହେବାକୁ ଯାଉଛି। ଶୁଣନ୍ତୁ ପ୍ରାୟୋଜିତ କାର୍ଯ୍ୟକ୍ରମ NCERTର 1293 ଅଧ୍ୟାୟ।

ଭଉଣୀ, ଏବେ ଖରାର ପ୍ରକୋପ ବଢ଼ିଛି। କେତେବେଳେ ପାଗରେ ସାମାନ୍ୟ ପରିବର୍ତ୍ତନ ଆସୁଛି ତ ଆଉ କେତେବେଳେ ଅତ୍ୟଧିକ ଖରା ଯୋଗୁଁ ମାନବ ସମାଜ ଅସ୍ତବ୍ୟସ୍ତ ହୋଇପଡୁଛି। ଆମେ ନିଶ୍ଚିତ ଭାବରେ ଏଥିପ୍ରତି ସାବଧାନ ହେବା ଏବଂ ସଚେତନ ରହିବା। ଯେତେବେଳେ ଅତ୍ୟଧିକ

0: ସଫିସିଏଣ୍ଟ ପାଣି ପିଇକି ଯାଆନ୍ତୁ। ଅତ୍ୟଧିକ ଖରାରେ ଯାଉଛନ୍ତି ଏବଂ ଆପଣଙ୍କୁ ମୁଣ୍ଡ ବୁଲାଉଛି କିମ୍ବା ଦୁର୍ବଳ ଲାଗୁଛି, ତେବେ ଛାଇ ସ୍ଥାନ ଦେଖି ବସନ୍ତୁ। ଯଦି ଆପଣଙ୍କ ଆଖପାଖରେ ସେହିଭଳି କିଛି ବ୍ୟକ୍ତିଙ୍କୁ ଆପଣ ପାଉଛନ୍ତି ଯାହାଙ୍କୁ ଅଂଶୁଘାତ ହେବାର ଲକ୍ଷଣ ଆପଣ ଦେଖିବା ପାଇଁ ପାଉଛନ୍ତି, ତେବେ ତାଙ୍କୁ ସାଙ୍ଗେ ସାଙ୍ଗେ ଓଦା କପଡ଼ାରେ ପୋଛି ଦିଅନ୍ତୁ ଏବଂ ଛାଇ ସ୍ଥାନକୁ ନେଇଯାଆନ୍ତୁ। ତାଙ୍କୁ ପାଣି ପିଇବାକୁ ଦିଅନ୍ତୁ। ଆଉ ତା ସହିତ ଯଦି ତାଙ୍କର ଅବସ୍ଥା ଅସୁବିଧା ଆଡ଼କୁ ଯାଉଛି, ତେବେ ନିଶ୍ଚିତ ଭାବରେ ନିକଟସ୍ଥ ଚିକିତ୍ସାଳୟକୁ ତାଙ୍କୁ ନେଇକି ଯାଆନ୍ତୁ। ଯଦି ସତର୍କ ରହିବେ ସୁରକ୍ଷିତ ରହିପାରିବେ। ତା ଛଡ଼ା ଭଉଣୀ, ଏହି ଖରାଦିନରେ କାଳ ବୈଶାଖୀ ଆସିବାର ସମ୍ଭାବନା ଖୁବ୍ ଅଧିକା ରହିଥାଏ। କେତେବେଳେ ପାଗର ପରିବର୍ତ୍ତନ ହେବ ତାହା ଜାଣି ହୋଇନଥାଏ, ତେଣୁ ଯଦି କାଳ ବୈଶାଖୀ ଆସୁଥାଏ କିମ୍ବା ଜୋରରେ ଝଡ଼ ତୋଫାନ ଆସିବାର ସମ୍ଭାବନା ଆପଣମାନେ ଲକ୍ଷ୍ୟ କରନ୍ତି, ତେବେ ସୁରକ୍ଷିତ ସ୍ଥାନରେ ରୁହନ୍ତୁ। ଖରାଦିନରେ ବଜ୍ରପାତ ହେବାର ସମ୍ଭାବନା ଅଧିକା ବଢ଼ିଯାଇଥାଏ, ତେଣୁ ସେଥିପ୍ରତି ମଧ୍ୟ ସାବଧାନ ରୁହନ୍ତୁ। ଗାଁ ଗହଳିର କୌଣସି ଲୋକମାନେ ଯଦି ବିଲବାଡ଼ିକି ଯାଇଛନ୍ତି, ତେବେ ଏହିସବୁ ପରିସ୍ଥିତିରୁ ନିଜକୁ ନିଶ୍ଚିତ ଭାବରେ ରକ୍ଷା କରନ୍ତୁ, ତେବେ ଯାଇ ସୁରକ୍ଷିତ ରହିପାରିବେ। ଜନହିତରେ ଆକାଶବାଣୀ, ଏ ବିଷୟରେ କଥା ହୋଇଥିଲୁ ଶିକ୍ଷୟତ୍ରୀ ଗୀତାରାଣୀ ସାହୁଙ୍କ ସହିତ। ତେବେ ସେ କ'ଣ କହିଛନ୍ତି, ଆସନ୍ତୁ ଶୁଣିବା।
1: ମ୍ୟାଡ଼ାମ ନମସ୍କାର।
2: ନମସ୍କାର ଆଜ୍ଞା।
1: ମ୍ୟାଡ଼ାମ, ଏହି ବର୍ଷ ଆମର ଆକାଶବାଣୀ ପଦାର୍ପଣ କରିଛି 90 ବର୍ଷରେ। ତେବେ ଆକାଶବାଣୀକୁ ନେଇକି, ଅଲ୍ ଇଣ୍ଡିଆ ରେଡିଓକୁ ନେଇକି ଆପଣଙ୍କର ସମ୍ପର୍କ କେତେ ଦିନର ଏବଂ ସେ ସମ୍ପର୍କରେ କେତେ ନିବିଡ଼ତା ଅଛି, ସେ ବିଷୟରେ ଟିକେ ଆମ ସହିତ କଥା ହୁଅନ୍ତୁ।
2: ମୁଁ ତ ପେଶାରେ ଜଣେ ଶିକ୍ଷୟତ୍ରୀ, ତଥାପି ଏବେ ବି ମୁଁ ସମୟ ପାଇଲେ ରେଡିଓ ଶୁଣେ ଏବଂ ରେଡିଓରେ ମଧ୍ୟ କିଛି କିଛି ସମୟ ଯଦି ସୁଯୋଗ ପାଏ କାର୍ଯ୍ୟକ୍ରମ ବି ଦିଏ। କିନ୍ତୁ ଏ ରେଡିଓ କଥା ଯୋଉ କହୁଛନ୍ତି, ଅତି ପିଲାଦିନରୁ ମୋର ରେଡିଓ ସହିତ ସମ୍ପର୍କ ଅଛି। ଏମିତି ମନେ ପଡୁଛି 1978 କି 79 ମୁଁ ରେଡିଓ କାର୍ଯ୍ୟକ୍ରମ କ୍ରମାଗତ ଭାବରେ ଶୁଣି ଆସୁଛି। ରେଡିଓ ଶୁଣିବା ଦ୍ଵାରା ମୋତେ ଭାରି ଖୁସି ଲାଗେ, ଭଲ ଲାଗେ, ଏବଂ ରେଡିଓ ଶୁଣିବା ଦ୍ଵାରା ମୋ ଭିତରେ ଗୋଟେ କିଛି ଲେଖିବାର କିଛି ମାନେ ଯୋଉଟାକି କ୍ରିଏଟିଭ୍ ରାଇଟିଂ ଉପରେ ମୋର ଟିକେ ଆଗ୍ରହ ସୃଷ୍ଟି ହେଇଛି ହେଇଥିଲା ମଧ୍ୟ, ଏବଂ ରେଡିଓରେ ନିଜେ ଭାଗ ନେବା ପାଇଁ ମଧ୍ୟ ମୁଁ ପ୍ରେରଣା ପାଇଥିଲି। ମୁଁ ପ୍ରଥମ କରି 1998-99 ଭିତରେ ମୋର ନିଜସ୍ୱ ଗୋଟେ କବିତା ଥିଲା, ରେଡିଓରେ ପାଠ କରିବାର ମଧ୍ୟ ସୌଭାଗ୍ୟ ପାଇଥିଲି। ମୋର ପ୍ରଥମ 2 କବିତା ମୁଁ ପାଠ କରିଥିଲି ରେଡିଓରେ।
1: ତେବେ ରେଡିଓକୁ ନେଇ ପିଲାଦିନର ସ୍ମୃତି ଆଉ କଣ ରହିଛି?
2: ଆମ ସମୟରେ ତ କୌଣସି ମନୋରଞ୍ଜନ ପାଇଁ କିଛି କାର୍ଯ୍ୟକ୍ରମ ନଥିଲା, ସେ ରେଡିଓଟା ହିଁ ମାନେ ଅଧିକ ପରିମାଣରେ ଗୁରୁତ୍ୱ ଦେଉଥିଲେ। ମୁଁ ବି ମଧ୍ୟ ରେଡିଓ ଶୁଣିବାକୁ ବହୁତ ଭଲ ପାଏ। ଯେତେବେଳେ ସମୟ ପାଏ ପିଲାଦିନରେ ପାଠପଢା ସହିତ ରେଡିଓ ପାଖରେ ଟିକେ ବସିଯାଏ, ରେଡିଓରେ ଦେଉଥିବା ଚଳଚ୍ଚିତ୍ର ଗୀତ ହଉ ବା କୌଣସି ଆଲୋଚନା ହଉ, ବେଳେବେଳେ ରେଡିଓରେ ବି ଧାରାବାହିକ ନାଟକ ଗୋଟେ ଗୋଟେ ମାନେ ସପ୍ତାହ ଧରିକି ନାଟକ ସପ୍ତାହ ମଧ୍ୟ ପାଳନ କରାଯାଏ, ନାଟକ ସପ୍ତାହ ମଧ୍ୟ ମୁଁ ଶୁଣେ, ଶୁଣିବାକୁ ମଧ୍ୟ ବହୁତ ଭଲ ପାଏ। ସେହି ସମୟରେ ମୋର ମନେ ପଡୁଛି ଝରଣା ଦାସ ମାନେ ମେନ୍ ଆକ୍ଟ୍ରେସ୍ ଭାବରେ ସେଠି ଥିଲେ ରେଡିଓ ଷ୍ଟେସନରେ, କଟକ କେନ୍ଦ୍ରରେ ସେ ଥିଲେ, ସେ ଯେତିକ ନାଟକ ହେଇକି ଆସେ ପ୍ରାୟ ମେନ୍ ଆକ୍ଟ୍ରେସ୍ ଭାବରେ ସିଏ ରୁହନ୍ତି, ହିରୋଇନ୍ ଭାବରେ ସିଏ ରୁହନ୍ତି। ତାଙ୍କର ସଳାପ ଗୁଡିକ ମତେ ବହୁତ ଭଲ ଲାଗେ, ବହୁତ ହୃଦୟସ୍ପର୍ଶୀ ହୁଏ। ଲେଖିବି ମୁଁ ଦିନେ ଦିନେ ଅଛି, ରେଡିଓ ଯଦି ନ ଶୁଣିବି ବି ମତେ କିଛି ଭଲ ଲାଗେନି, ସେଇଟାକୁ ମୁଁ ବହୁତ ପସନ୍ଦ କରେ।
1: ମ୍ୟାଡ଼ାମ ଆପଣ ତ କହିଲେ ଛୋଟବେଳର ଅନୁଭୂତି, ଯେମିତିକି ଆମେ ସମସ୍ତେ ଛୋଟ ଥିଲା ବେଳେ ମନୋରଞ୍ଜନ ପାଇଁ ଆଉ କୌଣସି ମାଧ୍ୟମ ନଥିଲା, ଏକମାତ୍ର ମାଧ୍ୟମ ଥିଲା ରେଡିଓ। ଆଉ କାହା ଘରେ ଟିଭି ଥାଇପାରେ ନ ଥାଇପାରେ, କିନ୍ତୁ ରେଡିଓଟି ରାତି ପାହିଲା କି ସମସ୍ତଙ୍କ ଘରେ ରେଡିଓଟି ବାଜି ଉଠୁଥିଲା, ତାର ସେଇ ମଧୁର ସ୍ୱର ଆଜି ମଧ୍ୟ ସମସ୍ତଙ୍କ କାନରେ ଗୁଞ୍ଜରିତ ହେଉଛି। ତେବେ ମ୍ୟାଡ଼ାମ ଆକାଶବାଣୀର ଇତିହାସ ବିଷୟରେ କିଛି ଶ୍ରୋତା ଭଉଣୀ ମାନଙ୍କୁ କୁହନ୍ତୁ।
2: ଆକାଶବାଣୀର ଇତିହାସ ସମ୍ପର୍କରେ ମୋର ଏମିତି ମନେ ପଡୁଛି, ଯେତେବେଳେ ରେଡିଓ ପ୍ରଥମେ ପ୍ରଥମେ ଆମ ସମୟରେ ଆମେ ଯେତେ ପିଲା ଥିଲୁ ରେଡିଓକୁ ଆମେ ଯେତେବେଳେ ଶୁଣୁଥିଲୁ, ମୋର ରେଡିଓ ସମ୍ପର୍କରେ ଏତିକି ମନେ ଅଛି, ପ୍ରଥମେ ଯେତେବେଳେ ରେଡିଓ ଆମର ଆରମ୍ଭ ହୋଇଥିଲା ଭାରତରେ, ଭାରତରେ ରେଡିଓର ପ୍ରସାରଣ 1923 ମସିହାରେ ବମ୍ବେ ଆଉ କଲିକତାର କିଛି ରେଡିଓ କ୍ଲବରେ ଆରମ୍ଭ ହୋଇଥିଲା, ଏବଂ ତା ପରେ ପରେ

0: 1927ରେ ଅଲ୍ ଇଣ୍ଡିଆ ବ୍ରଡ଼କାଷ୍ଟିଂ କମ୍ପାନୀ ବମ୍ବେ ଓ କଲିକତାରୁ ତାର ସେବା ମଧ୍ୟ ଆରମ୍ଭ କରିଥିଲା। ସେହି ସମୟରେ ତାଙ୍କର ଏଇ ଯୋଉ କମ୍ପାନୀଟା ଯୋଉ ଚାଲିଥିଲା ବା ରେଡିଓ ଯୋଉ ବ୍ରଡ଼କାଷ୍ଟିଂ ସଂସ୍ଥାଟା ଚାଲିଥିଲା, ଅର୍ଥାଭାବରୁ ସେମାନେ ବେଶୀ ଦିନ ଚଲେଇ ପାରିନଥିଲେ। ତଥାପି ବି ପରବର୍ତ୍ତୀ ସମୟରେ 1930ରେ ରେଡିଓ ପ୍ରସାରଣର ଦାୟିତ୍ୱ ସେତେବେଳେ ଯୋଉ ଇଂରେଜ ସରକାର ଆଣୁଥିଲେ ସେ ହାତକୁ ନେଇଥିଲେ ଏବଂ ନେଇକି ସେ ଇଣ୍ଡିଆନ ଷ୍ଟେଟ ବ୍ରଡକାଷ୍ଟିଂ ସର୍ଭିସ ନାମକୁ ଗୋଟେ ଗଠନ କରିଥିଲେ, ଯାହାକି 1936ରେ ଏହାର ନାମ ପରିବର୍ତ୍ତନ କରାଯାଇ ଅଲ୍ ଇଣ୍ଡିଆ ରେଡିଓ ଭାବରେ ରଖାଯାଇଥିଲା। ଯେତେବେଳେ ଦେଶ ଆମର ସ୍ୱାଧୀନ ହେଲା ସେତେବେଳକୁ ଆମର ଅଲ୍ ଇଣ୍ଡିଆ ରେଡିଓର ମାତ୍ର 6ଟି କେନ୍ଦ୍ର ଥିଲା, କିନ୍ତୁ ତାପରେ ପରେ ଅନ୍ୟାନ୍ୟ ସ୍ଥାନରେ ସବୁ ଏହା ବିସ୍ତାରିତ ଲାଭ କରିଥିଲା।
1: ମ୍ୟାଡାମ ଆପଣ ତ ରେଡିଓ ସହିତ ଛୋଟବେଳୁ ଜଡିତ, ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ମଧ୍ୟ ଶୁଣନ୍ତି, ତେବେ ଆପଣଙ୍କ ଦୃଷ୍ଟିରେ ଆକାଶବାଣୀର ପରିଭାଷା କଣ?
0: ଆକାଶବାଣୀ ଆପଣ ଦେଖନ୍ତୁ, ଯେମିତି ଆମର ଗୋଟେ କଥାରେ ନାହିଁ ଆକାଶବାଣୀ, ବାଣୀ ଅର୍ଥ ହଉଛି କଥା, ଯାହା ଆକାଶରୁ ଆସୁଛି ବୋଲି ଲୋକମାନେ ଭାବନ୍ତି, ସେଇଥିପାଇଁ ତାର ନାମ ଦିଆ ହେଇଥିଲା ଆକାଶବାଣୀ। ଆଉ ସେଇ ଆକାଶବାଣୀ ଯୋଉ ରହୁଛି ଆମର, ତାହାର ମୁଖ୍ୟ ଦେଖାଯାଉଛି ଯେ ଆମର ଯୋଉ ରହୁଛି ଯେ ଶୂନ୍ୟବାଣୀ ଯେମିତି ହେଇଥିଲେ, କଂସକୁ ଯେମିତି ଶୂନ୍ୟବାଣୀ ହେଇଥିଲା ଯେତେବେଳେ କଂସ ବାହି ନେଉଥିଲା ଦେବକୀ ଓ ବସୁଦେବଙ୍କର ରକ୍ତ ବାହି ନେଉଥିଲା, ଠିକ ସେମିତି ବିନା ତାରରେ ଆମର ଯୋଉ ଆସୁଛି କଥା ଗୁଡା ଆସୁଛି ତାକୁ ଆମେ ଆକାଶବାଣୀ ଭାବରେ କହୁଛୁ। କିନ୍ତୁ ଏହାର ନାମକରଣ ରବୀନ୍ଦ୍ରନାଥ ଟାଗୋର ହିଁ ନିଜେ କରିଥିଲେ। ସେହି ସମୟରେ ଦେଖାଯାଇଥିଲା ଯେ ତାକୁ ମଧ୍ୟ ଲୋକମାନେ ବେତାର ଯନ୍ତ୍ର କହୁଥିଲେ, ଯାହାକି ଲୋକମାନଙ୍କ ପାଖରେ ସବୁ ସମୟରେ ସବୁ ପରିସ୍ଥିତିରେ ମନୋରଞ୍ଜନ ଦେବା ସହ ବହୁବିଧ ସୂଚନା ମଧ୍ୟ ସେ ପ୍ରଦାନ କରୁଥିଲେ, ପ୍ରଦାନ କରୁଥିଲା, ଏବେ ମଧ୍ୟ କରୁଛି।
1: ତେବେ କାର୍ଯ୍ୟକ୍ରମକୁ ନେଇ ଆମର ବର୍ତ୍ତମାନ ବିଭିନ୍ନ ଦିଗରୁ ଦେଖିବା ପାଇଁ ଗଲେ ଟେକ୍ନୋଲୋଜି ଡେଭଲପ କରିଛି, ବିଭିନ୍ନ ପ୍ରକାର ମାଧ୍ୟମ ବର୍ତ୍ତମାନ ଲୋକଙ୍କ ପାଖରେ ପହଞ୍ଚିଛି, ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମ ହେଉ କିମ୍ବା ଶିକ୍ଷଣୀୟ କାର୍ଯ୍ୟକ୍ରମ ହେଉ, ଅନ୍ୟ ମାଧ୍ୟମରେ ଲୋକମାନେ ତାକୁ ଶୁଣୁଛନ୍ତି କିମ୍ବା ଟିଭି ମାଧ୍ୟମରେ ଦେଖିପାରୁଛନ୍ତି, କିନ୍ତୁ ଆକାଶବାଣୀରେ ଯୋଉ ମାର୍ଜିତ କାର୍ଯ୍ୟକ୍ରମ ସେ ବିଷୟରେ ଆପଣଙ୍କର ମତ କ'ଣ?
0: ଆଜ୍ଞା ଦେଖନ୍ତୁ, ଆକାଶବାଣୀ ଯୋଉ କାର୍ଯ୍ୟକ୍ରମ ରହିଛି ଏତ ଗଭର୍ଣ୍ଣମେଣ୍ଟ ସଂସ୍ଥା, ଗୋଟେ ସରକାରୀ ସଂସ୍ଥା, ଦେଖନ୍ତୁ ଇ ଯାହା କାର୍ଯ୍ୟକ୍ରମ ବି ପ୍ରସାରଣ କରେ ସବୁ ଜନହିତକର କଥା, ସମସ୍ତ ଜନହିତକର କାର୍ଯ୍ୟକ୍ରମ ଗୁଡିକ ଏଇ ଆକାଶବାଣୀରେ ହିଁ ପ୍ରସାରିତ ହେଉଛି। ଏଥିରେ କୌଣସି ଅଶ୍ଳୀଳତା ନାହିଁ, କୌଣସି ମାନେ ଭ୍ରମାତ୍ମକ ଚିନ୍ତାଧାରା ନେଇକି କାର୍ଯ୍ୟକ୍ରମ ମଧ୍ୟ କରାଯାଉନି। ଆଉ ଯାହା କରାଯାଉଛି ଲୋକମାନଙ୍କର ଯୋଉଟା ପସନ୍ଦ ଯୋଗ୍ୟ ଏବଂ ସମାଜକୁ ବଢିବାର, ସମାଜକୁ ଯେମିତି ମାର୍ଜିତ କରିବା ପାଇଁ ସବୁ କାର୍ଯ୍ୟକ୍ରମ ହିଁ ପ୍ରସାରଣ କରାଯାଉଛି।
1: ତାହେଲେ ଆକାଶବାଣୀର ଯୋଉ କାର୍ଯ୍ୟକ୍ରମ ଗୁଡିକ ଆପଣ ଶୁଣନ୍ତି ସେ ଭିତରୁ କୋଉ କାର୍ଯ୍ୟକ୍ରମଟି ଆପଣଙ୍କର ମନକୁ ଛୁଇଁଥାଏ କିମ୍ବା କୋଉ କୋଉ କାର୍ଯ୍ୟକ୍ରମ ଆପଣଙ୍କୁ ଅତି ଭଲ ଲାଗିଥାଏ?
0: ଆକାଶବାଣୀର ବିଶେଷ କାର୍ଯ୍ୟକ୍ରମ ଯୋଉ ରହୁଛି, ମତେ ଯୋଉ ମହାପୁରୁଷ ମାନଙ୍କର ବିଷୟରେ ଯୋଉ ସବୁ ଦିଏ, ତାଙ୍କର ଆଲୋଚନା ଦିଅନ୍ତି, ତାଙ୍କର ମହାପୁରୁଷ ମାନଙ୍କ ସମ୍ପର୍କ, ତାଙ୍କ ଜୀବନୀ ଦିଅନ୍ତି ଏବଂ ତାଙ୍କୁ ନେଇକି ଯୋଉ ଆଲୋଚନା ସବୁ ଚାଲେ, ସାକ୍ଷାତକାର ଚାଲେ, ସେଗୁଡ଼ା ସବୁ ବହୁତ ଭଲ ଲାଗେ। ତା ସହିତ ଆମର ସ୍ଥାନୀୟ ପର୍ବପର୍ବାଣି ଯୋଉ ରହୁଛି, ଆଜି ଯୋଉ ପର୍ବପର୍ବାଣି ଆମ ସମାଜରୁ ବିଲୁପ୍ତ ହେଇଯାଉଛି, ସେ ପର୍ବପର୍ବାଣି ନେଇ ସେଠିକାର ଲୋକମାନଙ୍କର କେମିତି ସେମାନେ ପାଳୁଛନ୍ତି, ଆଉ ସେ ପର୍ବପର୍ବାଣୀର ଆଧିକତା ଯାହା ଲୋକ କଥା ଅଛି ସେସବୁ ମଧ୍ୟ ବହୁତ ଭଲ ଲାଗେ। ତା ସହିତ ମୋ ପସନ୍ଦ ଯୁବବାଣୀ, ଆମ ସ୍ୱାସ୍ଥ୍ୟ, କୃଷି, ଶିକ୍ଷା, ଯାହା ସବୁ ଅଛି ମତେ ଭଲ ଲାଗେ। କିନ୍ତୁ ସମୟର ଅଭାବ ତ ଆଜି ମଣିଷ ପାଖରେ ସବୁବେଳେ ରହିଛି, ତେଣୁ ସେ ସମୟ ଅଭାବ ପାଇଁ ବେଳେବେଳେ ଶୁଣି ହୁଏ, ବେଳେବେଳେ ଶୁଣି ହୁଏନି। ଯୋଉ ସମାଚାରଟା ଆମର ରେଡିଓରେ ପ୍ରସାରିତ ହୁଏ ସେ ସମାଚାର ପୁରା ସଠିକ ତଥ୍ୟ ଉପରେ ପ୍ରଚାରିତ ହୁଏ ଏବଂ ନିରାଟ ସତ ଘଟଣାକୁ ମଧ୍ୟ ସେ ପ୍ରସାରିତ କରେ, ସେଥିମାନେ ମତେ ରେଡିଓର ସମାଚାରଟା ମତେ ବହୁତ ଭଲ ଲାଗେ।
1: ଆମର ରେଡିଓ ସବୁବେଳେ ହିଁ ଜନହିତରେ ଲାଗିଥାଏ। ଆପଣ ତ ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ କହିଲେ, କେନ୍ଦୁଝର ରେଡିଓ ସେଣ୍ଟରର ଆମର ଯୋଉ କାର୍ଯ୍ୟକ୍ରମ ସବୁ ପ୍ରସାରିତ ହଉଛି ସେ ବିଷୟରେ ଆପଣ କହିଲେ ଏବଂ ଆପଣ ସେ କାର୍ଯ୍ୟକ୍ରମ ମାନ ଶୁଣନ୍ତି ଏବଂ ବସୁନ୍ଧରାରେ ମଧ୍ୟ ଆପଣଙ୍କର କାର୍ଯ୍ୟକ୍ରମ ବିଭିନ୍ନ ସମୟରେ ପ୍ରସାରିତ ହୁଏ, ତେବେ ସାମାଜିକ ଏବଂ ଅର୍ଥନୈତିକ ପ୍ରଗତିରେ ଆକାଶବାଣୀର ଅବଦାନ କଣ ରହିଛି?
0: ଦେଖନ୍ତୁ, ବର୍ତ୍ତମାନ ସମାଜ ଇଣ୍ଟରନେଟ୍ର ଯୁଗ ହେଇଗଲା, ଧୀରେ ଧୀରେ ବହୁତ ପରିବର୍ତ୍ତନ ହେଲାଣି। ପାଶ୍ଚାତ୍ୟ ସଭ୍ୟତାରେ ବର୍ତ୍ତମାନ ପ୍ରଭାବିତ ହୋଇ ମଣିଷ ମାନେ ତ ନିଜର ଯୋଉ କର୍ତ୍ତବ୍ୟ ଅଛି ସେ କର୍ତ୍ତବ୍ୟ ପ୍ରତି ସେମାନେ ବିମୁଖ ହୋଇଯାଉଛନ୍ତି, ତେଣୁ ରେଡିଓ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ସଂସ୍କୃତି ଦିଗକୁ ପ୍ରତି ଯେମିତି ଗୁରୁତ୍ୱ ଦଉଛି ତା ସହିତ ଜୀବନ ସଂଗ୍ରାମ ଭଳି କାର୍ଯ୍ୟକ୍ରମ ମାଧ୍ୟମରେ ମଣିଷର ଯୋଉ ଦୈନନ୍ଦିନ ସମସ୍ୟା ଉପରେ ଦୃଷ୍ଟି ନିକ୍ଷେପ କରି ଆଜିର ସମାଜରେ ଯୋଉ ଅଛନ୍ତି ମଣିଷ ମାନେ ଅଛନ୍ତି, ଯୋଉମାନେ ପଥଭ୍ରଷ୍ଟ ହେଇଯାଉଛନ୍ତି, ସେମାନଙ୍କର ସବୁ ସମସ୍ୟା ଭିତରେ ନିଜର ସାମାଜିକ ପରିଚୟ କିପରି ସେମାନେ ସୃଷ୍ଟି କରିପାରିବେ ତାହାକୁ ମଧ୍ୟ ରେଡିଓ ତାଙ୍କର କାର୍ଯ୍ୟକ୍ରମ ମାଧ୍ୟମରେ ଅନେକ ସମୟରେ ଗୁରୁତ୍ୱ ଦେଇ ଆସିଛି ଏବଂ ସେମାନଙ୍କୁ ମଧ୍ୟ ବାଟକୁ ଆଣିବାକୁ ଚେଷ୍ଟା କରୁଛି। ଏଇ ତ ଗଲା ସାମାଜିକ କଥା। ତେଣୁ ଆଉ ଯଦି ଆମେ ଅର୍ଥନୀତି କ୍ଷେତ୍ରକୁ ଦେଖିବା, ତାହେଲେ ଯୋଉ ରହିଛି ଆମର ବ୍ୟାଙ୍କିଙ୍ଗ ରହିଛି, ବଜାର ସମ୍ବନ୍ଧୀୟ ସୂଚନା ପ୍ରଦାନ, ତା ସହିତ ଚାକିରିର ସୁଯୋଗ, କୌଶଳ ବିକାଶ, ଏମିତି ବିଭିନ୍ନ କାର୍ଯ୍ୟକ୍ରମ ରହିଛି। ଏ କାର୍ଯ୍ୟକ୍ରମ ମଧ୍ୟ ଆମର ରେଡିଓ ମାଧ୍ୟମରେ ପ୍ରସାରିତ ହେଉଛି ଏବଂ ତା ଦ୍ଵାରା ମଧ୍ୟ ଲୋକମାନେ ଅନେକ ବ୍ୟକ୍ତି ବିଶେଷ ଅଛନ୍ତି ଯୋଉମାନେ କି ତାର ସହାୟତା ପାଇକି ନିଜକୁ ନିଜେ ଗଢି ତୋଳୁଛନ୍ତି। ଆଉ ଛୋଟ ଛୋଟ ବିଜ୍ଞାପନ ଏହା ମଧ୍ୟ ବ୍ୟବସାୟ ଆଉ ଶିଳ୍ପର ଉନ୍ନତି ପାଇଁ ମଧ୍ୟ ସହାୟକ ହେଉଛି। ତା ସହିତ ଯୋଉ ଦେଖାଯାଉଛି ନାରୀ ମହଲ କାର୍ଯ୍ୟକ୍ରମ ମାଧ୍ୟମରେ ଆମ ଦେଶର ନାରୀମାନଙ୍କୁ ସୁଦୃଢ କରିବାରେ ଏବଂ ନିଜକୁ ଶକ୍ତିଶାଳୀ କରିବାରେ, ଅର୍ଥନୀତି କ୍ଷେତ୍ରରେ ନିଜକୁ ନିୟୋଜିତ କରିବାରେ ଏବଂ ଘରୁ ବାହାରି ଆସିକି ସବୁ କାମରେ ସାମିଲ ହେବା ପାଇଁ ମଧ୍ୟ ସେମାନଙ୍କୁ ମାନେ ସୁଯୋଗ ଦଉଛି ଏବଂ ଉତ୍ସାହିତ ମଧ୍ୟ କରୁଛି। ଏଠି ଦେଖାଯାଉଛି ଯେ ଯେଉଁ ନାରୀମାନେ ବି ଅଛନ୍ତି, ଯେଉଁମାନେ କି ସଫଳତା ପାଇଛନ୍ତି, ସେମାନଙ୍କୁ ମଧ୍ୟ ତାଙ୍କର ସଫଳତାର କାହାଣୀକୁ ମଧ୍ୟ ରେଡିଓ ମାଧ୍ୟମରେ ପ୍ରସାରିତ କରିବାକୁ ଏବଂ ସେମାନଙ୍କୁ ସାକ୍ଷାତକାର ମାଧ୍ୟମରେ ସେମାନଙ୍କର ସଫଳତାକୁ ଦେବାକୁ ମଧ୍ୟ ସୁଯୋଗ ଦେଉଛନ୍ତି।
1: ଅନେକ ସମୟରେ ଦେଖାଯାଏ ଆମର ଉପାନ୍ତ ଅଞ୍ଚଳରେ ରହିଥିବା ଲୋକଙ୍କ ପାଇଁ ରେଡିଓଟି ଖୁବ ସହାୟକ ହୋଇଥାଏ। ଯେମିତିକି କେନ୍ଦୁଝର ହେଉଛି ଆଦିବାସୀ ଅଧ୍ୟୁଷିତ ଜିଲ୍ଲା, ସେ ସମ୍ପର୍କରେ ଆପଣ କଣ କହିବେ? କେତେ ପରିମାଣରେ ଗୋଟେ ଉପାନ୍ତ ଅଞ୍ଚଳରେ ପହଞ୍ଚି ଲୋକଙ୍କ ପାଖରେ ଲୋକଙ୍କର ଦୁଃଖ ଦୁର୍ଦ୍ଦଶା ଦୂର କରିବାରେ ଆକାଶବାଣୀର ଭୂମିକା କେତେ ରହିଛି?
0: ଦେଖନ୍ତୁ, ଯୋଉ ସ୍ଥାନକୁ କେହି ଯାଇପାରୁନାହାନ୍ତି, ତେଣୁ ସେ ସ୍ଥାନକୁ ମଧ୍ୟ ଆପଣଙ୍କର ରେଡିଓ ବି ପହଞ୍ଚି ପାରୁଛି। କାରଣ ରେଡିଓଟା ଯେହେତୁ ଇଲେକ୍ଟ୍ରି ନହେଲେ ବି ଚାଲିବ, କାରଣ ବ୍ୟାଟେରୀ ବି ଚାଲିପାରିବ, ତେଣୁ ରେଡିଓଟା ଅତି ସହଜରେ ଆଉ ତାଙ୍କ ପାଖରେ ଉପଲବ୍ଧ ହେଇପାରୁଛି। ତେଣୁ ସେମାନଙ୍କ ପାଖକୁ ବି ଯଦି ଆପଣମାନଙ୍କର କର୍ମଚାରୀମାନେ ଯାଇ ତାଙ୍କ ପାଖରୁ ଯୋଉ ଇଣ୍ଟରଭ୍ୟୁ ଗୁଡା ସେମାନେ ଆଣୁଛନ୍ତି ଏବଂ ସେମାନଙ୍କ ଜୀବନ ଶୈଳୀ କେମିତି ଅଛି, ତାଙ୍କର ଅବସ୍ଥା, ତାଙ୍କର ପାରିପାର୍ଶ୍ୱିକ ଅବସ୍ଥା, ତାଙ୍କର ଶିକ୍ଷା, ସ୍ୱାସ୍ଥ୍ୟ ସବୁକୁ ତାଙ୍କ ପାଖରୁ ସଂଗ୍ରହ କରି ଆଣି ତାଙ୍କ ସହିତ ଆଲୋଚନା କରି ଆଣି ତାଙ୍କୁ ଯୋଉ ପ୍ରସାରିତ କରାଯାଉଛି ଏବଂ ଏ କଥାକୁ ମଧ୍ୟ ଆପଣଙ୍କର ରେଡିଓ ମାଧ୍ୟମରେ ଯାହା ପ୍ରସାରିତ ହେଲା ତାହା ସରକାରଙ୍କ କାନରେ ମଧ୍ୟ ପଡୁଛି ଏବଂ ସରକାର ସେମାନଙ୍କର ସୁବିଧା ସୁଯୋଗକୁ ମାନେ ଗୁରୁତ୍ୱ ଦେବା ପାଇଁ, ତାଙ୍କୁ ଉନ୍ନତି କରିବା ପାଇଁ ଚେଷ୍ଟା ମଧ୍ୟ କରୁଛନ୍ତି। ତେଣୁ ସେମାନେ ମଧ୍ୟ ଉପକୃତ ହେଇପାରୁଛନ୍ତି ଏବଂ ସେଠି ଥିବା ସେଇ ଯୋଉ ଲୋକମାନେ ଯୋଉ କୃଷି ସମ୍ପର୍କିତ ହଉ କି ଆମର ପାଣିପାଗ ସମ୍ପର୍କିତ ହଉ, ସ୍ୱାସ୍ଥ୍ୟ ସମ୍ପର୍କିତ ହଉ, ଯୋଉ ରହିଛି ଅନ୍ଧବିଶ୍ୱାସ ତାକୁ ଦୂର କରିବାରେ ହଉ, ରେଡିଓ ମଧ୍ୟ ବହୁ ପରିମାଣରେ ସେମାନଙ୍କୁ ସାହାଯ୍ୟ କରୁଛି।
1: ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସେ ସମୟରେ ଆକାଶବାଣୀର କାର୍ଯ୍ୟ କେତେ ପରିମାଣରେ ଗୁରୁତ୍ୱପୂର୍ଣ୍ଣ ଏବଂ ଲୋକଙ୍କ ପାଖରେ କେତେ ପରିମାଣରେ ପହଞ୍ଚି ପାରେ ବୋଲି ଆପଣଙ୍କର ମତ ସେ ବିଷୟରେ କ'ଣ?
0: ଦେଖନ୍ତୁ, ଏଇ ଯୋଉ ପ୍ରାକୃତିକ ବିପର୍ଯ୍ୟୟ ମାନେ ପ୍ରକୃତି ନିର୍ଦ୍ଦେଶିତ, ତେଣୁ ତ ତା ସେଥିରେ ତ କୌଣସି କାହାର ହାତ ନାହିଁ, କିନ୍ତୁ ଏଠି ଯୋଉ ପ୍ରାକୃତିକ ବିପର୍ଯ୍ୟୟ ପୂର୍ବରୁ ଯେହେତୁ ପ୍ରାକ୍ ସଚେତନତା ଯୋଉ ବାର୍ତ୍ତା ଯୋଉ ରେଡିଓ ମାଧ୍ୟମରେ ପ୍ରସାରିତ ହେଉଛି ତାଦ୍ୱାରା ଲୋକମାନେ ଟିକେ ସୁରକ୍ଷିତ ରହିବା ପାଇଁ ମାନେ ନିଜକୁ ନିଜେ କେମିତି ସୁରକ୍ଷିତ ରଖିବେ ସେ ଆଗରୁ ଟିକେ ନିଜକୁ ପ୍ରସ୍ତୁତ କରିପାରୁଛନ୍ତି। ଆଉ ଏହା ସହିତ ମଧ୍ୟ ବିପର୍ଯ୍ୟୟ ସମୟରେ ଯେତେବେଳେ କି ଆମର ଇଣ୍ଟରନେଟ୍ କାମ କରୁନି, ବିଦ୍ୟୁତ୍ ସେବା କାମ କରୁନି, ବାଧାପ୍ରାପ୍ତ ହଉଛି, ସେତେବେଳେ ଏଇ ଛୋଟ ବ୍ୟାଟେରୀ ଚାଳିତ ରେଡିଓଟି ଲୋକମାନଙ୍କୁ ସଚେତନ କରିବାରେ ବହୁ ପରିମାଣରେ ସହାୟକ ହେଉଛି ଏବଂ ସେମାନଙ୍କର ମନୋବଳ ମଧ୍ୟ ବୃଦ୍ଧି କରୁଛି। ଲୋକମାନଙ୍କ ପାଖରେ ଯୋଉ ଜରୁରୀ ସୂଚନା ପହଞ୍ଚେଇବା, ଆବଶ୍ୟକ ସ୍ଥଳେ ଯୋଉ ଅଛି ତାଙ୍କର ଚିକିତ୍ସା ସେବା, ଉଦ୍ଧାର କାର୍ଯ୍ୟ, ଆଶ୍ରୟସ୍ଥଳ, ଏମିତିକି ଖାଦ୍ୟ କୋଉଠି ଦିଆଯାଉଛି, କେମିତି ସେମାନେ ଖାଦ୍ୟ ପାଇପାରିବେ, କୋଉଠିକି ଯାଇପାରିବେ, ତାହାର ମଧ୍ୟ ସୂଚନା ପ୍ରଦାନ ରେଡିଓ ମାଧ୍ୟମରେ ସେମାନେ ପାଇପାରୁଛନ୍ତି ଏବଂ ନିଜକୁ ସେହି ଅନୁସାରେ ମଧ୍ୟ ସେମାନେ ପ୍ରସ୍ତୁତ କରିପାରୁଛନ୍ତି।
1: ଆପଣ ତ ରେଡିଓ ବିଷୟରେ, ଆକାଶବାଣୀ ବିଷୟରେ ବହୁତ ସୁନ୍ଦର ମତ ରଖିଲେ ଆପଣଙ୍କର। ତେବେ ଶେଷରେ ଗୋଟିଏ ପ୍ରଶ୍ନ, ଜନହିତରେ ଅଲ୍ ଇଣ୍ଡିଆ ରେଡିଓର ଭୂମିକା କେତେ?
0: ଦେଖନ୍ତୁ, ଏ ଅଲ୍ ଇଣ୍ଡିଆ ରେଡିଓ ଯାହା ହଉଛି ଗୋଟେ ବେତାର ଯନ୍ତ୍ର, ନା ବିନା ଅର୍ଥରେ, ବିନା କଷ୍ଟରେ ଏବଂ ଅତି ସହଜରେ ସମସ୍ତ ଶ୍ରୋତା ମାନଙ୍କ ପାଖରେ ଏହା ପହଞ୍ଚି ପାରୁଛି। ଦେଶ ଆଉ ବିଶ୍ୱର ସମାଚାର ଖୁବ ଶୀଘ୍ର ଲୋକମାନଙ୍କ ପାଖରେ ମଧ୍ୟ ରେଡିଓ ପହଞ୍ଚାଇ ପାରୁଛି ଏବଂ ଲୋକମାନଙ୍କୁ ସଚେତନ କରିବା ସହିତ ଜାଗୃତ ମଧ୍ୟ କରୁଛି। ତାହା ସହିତ ଆମ ଚାଷବାସ ଯୋଉ କାର୍ଯ୍ୟକ୍ରମ ରହିଛି, ଆଉ କୃଷକ ମାନଙ୍କୁ ଯୋଉ ନୂତନ ପ୍ରଯୁକ୍ତି ଆଉ ପାଣିପାଗର ସୂଚନା ଏ ମଧ୍ୟ ପ୍ରଦାନ କରୁଛି, ଯଦ୍ୱାରା କି ମାନେ କୃଷି କ୍ଷେତ୍ରରେ ମଧ୍ୟ ଉନ୍ନତି ହେବା ସହିତ ଲୋକମାନଙ୍କର ଆର୍ଥିକ ଅବସ୍ଥା ମଧ୍ୟ ତାଙ୍କର ସଚଳ ହେଇପାରୁଛି। ତାହା ସହିତ ଆମର ଯୋଉ ରହୁଛି ଭାରତୀୟ ସଙ୍ଗୀତ, ନାଟକ, ସାହିତ୍ୟ ଆଉ ଲୋକକଳା, ତାର ମଧ୍ୟ ପରିବେଷଣ ସେ କରୁଛି, ଏବଂ ବିଲୁପ୍ତ ହେଇଯାଉଥିବା ଭାରତୀୟ ସଂସ୍କୃତି ଓ ପରମ୍ପରାର ପୁନରୁଦ୍ଧାର ପାଇଁ ମଧ୍ୟ ଲୋକମାନଙ୍କ ଭିତରେ ସେ ଚେଷ୍ଟା କରୁଛି, ଏବଂ ମନୋରଞ୍ଜନ
1: ଆଜି କାର୍ଯ୍ୟକ୍ରମରେ ଆପଣ ଆକାଶବାଣୀର 90 ବର୍ଷ ପଦାର୍ପଣ ସମୟରେ ଯୋଉ କଥା ଗୁଡିକ କହିଲେ, ନିଶ୍ଚିତ ଭାବରେ ସେଇ ଯୋଉ ଛୋଟ ବ୍ୟାଟେରୀ ଚାଳିତ ରେଡିଓଟିଏ, ସେଟା ଯଦି ସମସ୍ତଙ୍କ ହାତରେ ରହିବ, ଯେତେବେଳେ ଆମର ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସବୁକିଛି ଇଣ୍ଟରନେଟ ହଉ, ଟିଭି, ମୋବାଇଲ ସବୁକିଛି ଯେତେବେଳେ ବନ୍ଦ ହେଇଯାଇଥାଏ, ସେତେବେଳେ ଏକମାତ୍ର ମାଧ୍ୟମ ଥାଏ ଲୋକଙ୍କ ପାଖରେ ପହଞ୍ଚିବାର ମାଧ୍ୟମ, ଯୋଗାଯୋଗର ମାଧ୍ୟମ ହେଉଛି ରେଡିଓ। ତେବେ ଆମେ ନିଶ୍ଚିତ ଭାବରେ ତାକୁ ମନେ ରଖିବା ଦରକାର, ତାର ଉପକାରିତା ଉପରେ ଆମେ ଦୃଷ୍ଟି ଦେବା ଦରକାର। ଯେତେ ଆମେ ଆଧୁନିକତା ଆଡକୁ ଯାଆନ୍ତୁ, କିନ୍ତୁ ଉପାନ୍ତ ଅଞ୍ଚଳରେ ବିଭିନ୍ନ ପ୍ରକାର ଯୋଗାଯୋଗ ସୃଷ୍ଟି କରିବାରେ ରେଡିଓର ମହତ୍ଵ ବହୁତ ଅଧିକା। ତେବେ ଯାହା ହଉ, ଆପଣ ଆଜି ଆମ କାର୍ଯ୍ୟକ୍ରମ ପାଇଁ ସମୟ ଦେଲେ, ଏବଂ ଆପଣଙ୍କ ମୁହଁରୁ ଆକାଶବାଣୀ ବିଷୟରେ ଯୋଉ କଥା ଗୁଡିକ କହିଲେ, ଆପଣଙ୍କୁ ଆମ କାର୍ଯ୍ୟକ୍ରମ ତରଫରୁ ଏବଂ ଆମ ତରଫରୁ ବହୁତ ବହୁତ ଧନ୍ୟବାଦ। ନମସ୍କାର।
0: ନମସ୍କାର ଆଜ୍ଞା।

ଭଉଣୀ, ସଂଖ୍ୟାଲଘୁ ସମ୍ପ୍ରଦାୟର ମହିଳାମାନଙ୍କ ପାଇଁ ଅନେକ ଯୋଜନା ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଛି। ଏଥିମଧ୍ୟରୁ ପ୍ରଧାନମନ୍ତ୍ରୀ ନେଇ ରୋଶିନୀ ଯୋଜନା ଅନ୍ୟତମ। ଦେଶର ସଂଖ୍ୟାଲଘୁ ମହିଳାମାନେ ଏହି ଯୋଜନା ମାଧ୍ୟମରେ ଟ୍ରେନିଂ ନେଇ କିପରି ଆତ୍ମନିର୍ଭରଶୀଳ ହୋଇପାରିବେ ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ। ସେମାନଙ୍କୁ ଏଭଳି ଟ୍ରେନିଂ ଦିଆଯାଉଛି ଯାହାଫଳରେ ସେମାନେ ସରକାରଙ୍କର ପ୍ରତ୍ୟେକ ନିୟମକୁ ଜାଣି ତାହା ମାଧ୍ୟମରେ ନିଜ ଗୋଡ଼ରେ ନିଜେ ଛିଡ଼ା ହୋଇପାରିବେ ଏବଂ ପ୍ରତ୍ୟେକ ନୀତି ସହିତ ଜଡ଼ିତ ହୋଇପାରିବେ, ଯାହାଫଳରେ ସେମାନଙ୍କ ପାଇଁ ବ୍ୟାଙ୍କ ସହିତ ସମ୍ପର୍କ ରଖିବା ସହଜ ହୋଇପାରିବ। ଏହି ଯୋଜନା ମାଧ୍ୟମରେ ଅଳ୍ପ ସଂଖ୍ୟକ ମହିଳାମାନଙ୍କର ସହାୟତା କରାଯାଇପାରିବ। ଏହି ଯୋଜନା ମାଧ୍ୟମରେ ଗରିବ ସୀମାରେଖା ତଳେ ଥିବା ସଂଖ୍ୟାଲଘୁ ସମ୍ପ୍ରଦାୟର ମହିଳାମାନଙ୍କୁ ବିଭିନ୍ନ ପ୍ରଶିକ୍ଷଣ ଦିଆଯାଇଥାଏ। ସେମାନଙ୍କର କିପରି ଆର୍ଥିକ ଏବଂ ସାମାଜିକ ସ୍ଥିତିରେ ସୁଧାର ଆସିପାରିବ ଏହି ଯୋଜନା ମାଧ୍ୟମରେ ତାହାକୁ ପୂରଣ କରାଯାଇଥାଏ। ଗାଁ ଗହଳିରେ ବାସ କରୁଥିବା ସଂଖ୍ୟାଲଘୁ ସମ୍ପ୍ରଦାୟର ମହିଳାମାନଙ୍କୁ ସଶକ୍ତ କରି ସେମାନଙ୍କ ଭିତରେ ଆତ୍ମବିଶ୍ୱାସ ଜାଗ୍ରତ କରିବା ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ।

ଏକ ଘୋଷଣା, ଦେଶର ସମ୍ମାନଜନକ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର ପାଇଁ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଦରଖାସ୍ତ ଆହ୍ୱାନ କରାଯାଇଛି। 2026 ଜୁଲାଇ 31 ତାରିଖ ସୁଦ୍ଧା ଆବେଦନକାରୀଙ୍କର ବୟସ 18 ବର୍ଷରୁ କମ୍ ହୋଇଥିବା ଆବଶ୍ୟକ। ସାହସିକତା, ସାମାଜିକ କାର୍ଯ୍ୟ, ପରିବେଶ ସୁରକ୍ଷା, କ୍ରୀଡ଼ା, କଳା ସଂସ୍କୃତି ଏବଂ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଏହି ପୁରସ୍କାର ପ୍ରଦାନ କରାଯିବ। ଆଗ୍ରହୀ ବ୍ୟକ୍ତିବିଶେଷ ଏଥିପାଇଁ ରାଷ୍ଟ୍ରୀୟ ପୁରସ୍କାର ପୋର୍ଟାଲରେ http://awards.gov.in ଆବେଦନ କରିପାରିବେ। ପ୍ରଧାନମନ୍ତ୍ରୀ ବାଲ୍ ପୁରସ୍କାର ପାଇଁ ଆବେଦନର ଶେଷ ତାରିଖ 2026 ଜୁଲାଇ 31 ତାରିଖ। ଘୋଷଣାଟି ଏତିକିରେ ଶେଷ ହେଲା।

0: ଶ୍ରୋତା ବନ୍ଧୁମାନଙ୍କୁ ଏଇଠି କହି ରଖୁଛୁ, ଆଜି ରାତି 7:30 ଆମ ଚାଷବାସ କାର୍ଯ୍ୟକ୍ରମରେ ଶୁଣିବେ ଏକ ଆଲୋଚନା, ଆମ୍ବ ଓ ପଣସର ପ୍ରକ୍ରିୟାକରଣ। ଏଥିରେ ଭାଗ ନେଇଛନ୍ତି ଝୁନିଲତା ଭୂୟାଁ। ଆମ୍ବ ଓ ପଣସର ପ୍ରକ୍ରିୟାକରଣ ଶୁଣିପାରିବେ ଆମ ଚାଷବାସ କାର୍ଯ୍ୟକ୍ରମରେ ଆଜି ରାତି 7:30। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର କେନ୍ଦୁଝର କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀର କଟକ କେନ୍ଦ୍ରରୁ, ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।
1: ସମ୍ବାଦ ପଢ଼ୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆଇନ ଅନୁଯାୟୀ ବୈଧ କହିଲେ ସୁପ୍ରିମକୋର୍ଟ। ଗ୍ରୀଷ୍ମ ପ୍ରକୋପକୁ ଦୃଷ୍ଟିରେ ରଖି ସତର୍କତା ଅବଲମ୍ବନ କରିବାକୁ ନାଗରିକମାନଙ୍କୁ ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ। ସୁସ୍ଥ ବୃଦ୍ଧାବସ୍ଥା ପାଇଁ ଯୋଗ ଶୀର୍ଷକ ବାର୍ତ୍ତା ନେଇ ଆସନ୍ତା ମାସ 21 ପାଳନ କରାଯିବ ଅନ୍ତର୍ଜାତୀୟ ଯୋଗ ଦିବସ। ଇସ୍ରାଏଲ ଆକ୍ରମଣରେ ହମାସର ସାମରିକ କମାଣ୍ଡର ମହମ୍ମଦ ଉଦୟଙ୍କ ମୃତ୍ୟୁ। ଏବଂ ଆଇପିଏଲ୍ କ୍ରିକେଟରେ ଆଜି ଏଲିମିନେଟର ପର୍ଯ୍ୟାୟ ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦକୁ ଭେଟିବ ରାଜସ୍ଥାନ ରୟାଲ୍ସ। ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆଇନ ଅନୁଯାୟୀ ବୈଧ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ୍ ଜୟମାଲ୍ୟା ବାଗ୍ଚୀଙ୍କ ଖଣ୍ଡପୀଠ ଏ ସଂକ୍ରାନ୍ତରେ ଆବେଦନ ଉପରେ ରାୟ ପ୍ରକାଶ କରି କହିଛନ୍ତି, ଆଇନ ଅନୁଯାୟୀ ଭାରତୀୟ ନିର୍ବାଚନ କମିଶନ ଏହି ପଦକ୍ଷେପ ଗ୍ରହଣ କରିପାରିବେ। ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନ ସଂକ୍ରାନ୍ତ ସାମ୍ବିଧାନିକ ଦୃଷ୍ଟିକୋଣକୁ ଏଭଳି ପଦକ୍ଷେପ ପ୍ରତିପାଦିତ କରୁଛି ବୋଲି ଖଣ୍ଡପୀଠ ସ୍ୱଷ୍ଟ କରିଛନ୍ତି। ଜନପ୍ରତିନିଧିତ୍ୱ ଆଇନ 1950 ଧାରା 324 ଅନୁଯାୟୀ ନିର୍ବାଚନ କମିଶନ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଜାରି କରିବା ନେଇ କ୍ଷମତାପ୍ରାପ୍ତ। ଗତବର୍ଷ ଜୁନ୍ ମାସରେ ବିହାରରେ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ସଂକ୍ରାନ୍ତ ନିର୍ବାଚନ କମିଶନଙ୍କ ବିଜ୍ଞପ୍ତିକୁ ବିରୋଧ କରି ସୁପ୍ରିମକୋର୍ଟରେ ଏହି ମାମଲା ଦାଏର କରାଯାଇଥିଲା। ଖଣ୍ଡପୀଠ କହିଛନ୍ତି, ମୁକ୍ତ ଓ ନିରପେକ୍ଷ ନିର୍ବାଚନ ଲକ୍ଷ୍ୟ ହାସଲ ସହିତ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପଦକ୍ଷେପ ଜଡ଼ିତ ରହିଛି। ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି ଯେ ନିୟମିତ ସଂଶୋଧନ ପାଇଁ ଚିନ୍ତା କରାଯାଉଥିବା ସାଧାରଣ ପଦ୍ଧତି ସହିତ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପଦକ୍ଷେପକୁ ତୁଳନା କରାଯାଇପାରିବ ନାହିଁ। ନିର୍ବାଚନ କମିଶନ ସାମ୍ବିଧାନିକ କ୍ଷମତା ବହିର୍ଭୂତ କାର୍ଯ୍ୟ କରିଥିବା ନେଇ ଅଭିଯୋଗ ଗ୍ରହଣୀୟ ନୁହେଁ ବୋଲି ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି। ଭୋଟର ତାଲିକାର ସ୍ୱଚ୍ଛତା, ସଠିକତା ଏବଂ ବିଶ୍ୱସନୀୟତା ଉପରେ ଗଣତାନ୍ତ୍ରିକ ପ୍ରକ୍ରିୟାର ମୂଳଦୁଆ ପ୍ରତିଷ୍ଠା ହୁଏ ବୋଲି ଖଣ୍ଡପୀଠ କହିଛନ୍ତି। ଏଥିସହ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା, ଲୋକପ୍ରତିନିଧିତ୍ୱ ଆଇନ 1950 ଏବଂ ଭୋଟର ପଞ୍ଜୀକରଣ ନିୟମ 1960 ପରିପନ୍ଥୀ ବୋଲି ହୋଇଥିବା ଯୁକ୍ତିକୁ ସୁପ୍ରିମକୋର୍ଟ ଅଗ୍ରାହ୍ୟ କରିଛନ୍ତି। ଦେଶରେ ବୃଦ୍ଧି ପାଉଥିବା ତାପମାତ୍ରା ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଯଥାସମ୍ଭବ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ଘରୁ ବାହାରକୁ ଯିବାବେଳେ ରୌଦ୍ରତାପରୁ ସୁରକ୍ଷା ପାଇବା ପାଇଁ ଆନୁଷଙ୍ଗିକ ସାମଗ୍ରୀ ପାଖରେ ରଖିବା ପାଇଁ କହିଛନ୍ତି। ଏଭଳି ପରିସ୍ଥିତିରେ ସମ୍ବେଦନଶୀଳତା ସମର୍ଥନର ଏକ ମହାନ ପ୍ରେରଣା ପାଲଟିଥାଏ ବୋଲି ଶ୍ରୀ ମୋଦି ଉଲ୍ଲେଖ କରିଛନ୍ତି। ତୃଷାର୍ତ୍ତ ବ୍ୟକ୍ତିଙ୍କୁ ପାଣି ପିଇବା ଲାଗି ଦେବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ପରିବାର ଏବଂ ପରିଜନଙ୍କ ସହ ଯୋଗାଯୋଗରେ ରହି ସେମାନଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ପଚାରି ବୁଝିବାକୁ ଦେଶବାସୀଙ୍କୁ ଶ୍ରୀ ମୋଦି ପରାମର୍ଶ ଦେଇଛନ୍ତି। ଛାତ, ବାଲକୋନି, ବ୍ୟବସାୟ ପ୍ରତିଷ୍ଠାନ ଏବଂ କାର୍ଯ୍ୟାଳୟ ବାହାରେ ପଶୁପକ୍ଷୀଙ୍କ ପାଇଁ ପାଣିଭର୍ତ୍ତି ପାତ୍ର ରଖିବାକୁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି। ଏହି କଷ୍ଟକର ସମୟରେ ସମ୍ପୂର୍ଣ୍ଣ ସମ୍ବେଦନଶୀଳତା ଏବଂ କରୁଣାର ସହିତ ପରସ୍ପରର ଯତ୍ନ ନେବାକୁ ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ନିବେଦନ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ସନ୍ଧ୍ୟାରେ ଗ୍ୟାଙ୍ଗଟକ୍ସ୍ଥିତ ସିକ୍କିମ୍ ବିଶ୍ୱବିଦ୍ୟାଳୟର ସପ୍ତମ ସମାବର୍ତ୍ତନ ସମାରୋହରେ ମୁଖ୍ୟ ଅତିଥି ଭାବରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଏହି ସମାରୋହରେ ରାଜ୍ୟପାଳ ଓମ୍ ପ୍ରକାଶ ମାଥୁର ଏବଂ ମୁଖ୍ୟମନ୍ତ୍ରୀ ପ୍ରେମ ସିଂ ତମାଙ୍ଗ ଯୋଗଦେବେ। ଆମ ସମ୍ବାଦଦାତାଙ୍କ ସୂଚନା ଅନୁଯାୟୀ ବିଶ୍ୱବିଦ୍ୟାଳୟର 33 ବିଭାଗର ପ୍ରାୟ 14,000 ବିଦ୍ୟାର୍ଥୀଙ୍କୁ ଡିଗ୍ରୀ ପ୍ରଦାନ କରାଯିବ। ତେବେ ଖରାପ ପାଗ ଯୋଗୁଁ ରାଷ୍ଟ୍ରପତିଙ୍କ ନାଥୁଲା ପାସ୍ ଗସ୍ତକୁ ବାତିଲ କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗତକାଲିଠାରୁ ସିକ୍କିମ୍କୁ 3 ଗସ୍ତରେ ଅଛନ୍ତି। ଆସନ୍ତା ଜୁନ୍ 21 ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯିବ। ଚଳିତ ଥରର ବାର୍ତ୍ତା ରହିଛି ସୁସ୍ଥ ବୃଦ୍ଧାବସ୍ଥା ପାଇଁ ଯୋଗ। କେନ୍ଦ୍ର ଆୟୁଷ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ରାଉତ ଯାଦବ ଅନ୍ତର୍ଜାତୀୟ ଯୋଗ ଦିବସ 2026 ପାଳନର 25 ଦିନ ପୂର୍ବରୁ ମଧ୍ୟପ୍ରଦେଶର ଖଜୁରାହୋଠାରେ ଅନୁଷ୍ଠିତ ଯୋଗ ମହୋତ୍ସବ କାର୍ଯ୍ୟକ୍ରମରେ କହିଛନ୍ତି, ଯୋଗ ଭାରତର ପ୍ରାଚୀନ ଜ୍ଞାନକୁ ଦର୍ଶାଉଥିବା ବେଳେ ଏହା ସୁସ୍ଥ ଏବଂ ସନ୍ତୁଳିତ ଜୀବନକୁ ବଢ଼ାଇବାରେ ଫଳପ୍ରଦ ହୋଇଥାଏ। ବୃଦ୍ଧାବସ୍ଥାରେ ସୁସ୍ଥ ରହିବା ଲାଗି ପ୍ରତ୍ୟହ ଯୋଗାଭ୍ୟାସ ନିତାନ୍ତ ଆବଶ୍ୟକ। ଭାରତୀୟ ସଂସ୍କୃତି ଓ ଆଧ୍ୟାତ୍ମିକ ଐତିହ୍ୟପୂର୍ଣ୍ଣ ଜୀବନରେ ଯୋଗ ଏକ ଅଂଶ ହୋଇ ରହିଛି। ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପଦକ୍ଷେପ ସ୍ୱରୂପ 2014 ଜାତିସଂଘ ପକ୍ଷରୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇ ଆସୁଛି। ଭାରତ ସରକାର ପ୍ରତ୍ୟେକ ଗ୍ରାମ, ପରିବାର, ବିଦ୍ୟାଳୟ, କାର୍ଯ୍ୟାଳୟ ଓ ଗୋଷ୍ଠୀଭିତ୍ତିକ କେନ୍ଦ୍ରଗୁଡ଼ିକରେ ଯୋଗକୁ ପହଞ୍ଚାଇବା ପାଇଁ ଅନବରତ ଉଦ୍ୟମ କରୁଛନ୍ତି। ଚଳିତ ବର୍ଷ ଅନ୍ତର୍ଜାତୀୟ ଯୋଗ ଦିବସର ମୁଖ୍ୟ କାର୍ଯ୍ୟକ୍ରମ କୋଲକାତାଠାରେ ଅନୁଷ୍ଠିତ ହେବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଗାଜା ସହରରେ ଗତ ରାତିରେ ହୋଇଥିବା ଆକ୍ରମଣରେ ହମାସର ସାମରିକ କମାଣ୍ଡର ମହମ୍ମଦ ଓଦେହଙ୍କର ମୃତ୍ୟୁ ହୋଇଛି ବୋଲି ଇସ୍ରାଏଲ୍ ଘୋଷଣା କରିଛି। ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ୍ କାର୍ଜ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, କମାଣ୍ଡର ଓଦେହଙ୍କ ମୃତ୍ୟୁ ଆତଙ୍କବାଦୀ ଗୋଷ୍ଠୀ ପ୍ରତି ଏକ ବଡ଼ ଆଘାତ ସୃଷ୍ଟି କରିଛି। ଇସ୍ରାଏଲ୍ ପ୍ରତିରକ୍ଷା ମନ୍ତ୍ରୀ ଏବଂ ସିନ୍ବେଟ୍ ମିଳିତ ଭାବେ ଓଦେହଙ୍କ ଗତିବିଧି ଉପରେ ବହୁଦିନ ଧରି ନଜର ରଖିଥିଲେ, ଫଳରେ ଠିକ୍ ଲକ୍ଷ୍ୟଭେଦ ଆକ୍ରମଣରେ ତାଙ୍କର ମୃତ୍ୟୁ ହୋଇଛି। ଗାଜାରୁ ପ୍ରକାଶିତ ହମାସ ସମ୍ପର୍କିତ ରିପୋର୍ଟ ଅନୁଯାୟୀ ଆକ୍ରମଣରେ ଓଦେହଙ୍କ ପତ୍ନୀ ଏବଂ ପୁଅଙ୍କର ମଧ୍ୟ ମୃତ୍ୟୁ ଘଟିଛି। ଇସ୍ରାଏଲ୍ ଅଧିକାରୀଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଚଳିତ ମାସ ପ୍ରାରମ୍ଭରେ ଇଜ୍ ଅଲ୍ ଦିନ୍ ଅଲ୍ ହଦାଦଙ୍କ ମୃତ୍ୟୁ ପରେ ମହମ୍ମଦ ଓଦେହ ହମାସର ସାମରିକ ଶାଖାର ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ଇସ୍ରାଏଲ୍ ସେନା ଅନୁଯାୟୀ ସାମରିକ ମୁଖ୍ୟ ହେବା ପୂର୍ବରୁ ଓଦେହ ହମାସର ଗୁପ୍ତଚର ମୁଖ୍ୟ ଭାବେ କାର୍ଯ୍ୟ କରୁଥିଲେ। ଅନ୍ୟ ଏକ ଘଟଣାକ୍ରମରେ ଦକ୍ଷିଣ ଲେବାନନରେ ଇସ୍ରାଏଲ୍ ବିମାନ ବାହିନୀ ଆକ୍ରମଣରେ ଅତିକମ୍ରେ 31 ଜଣ ଲୋକଙ୍କର ମୃତ୍ୟୁ ଘଟିଥିବାବେଳେ 40 ଜଣ ଆହତ ହୋଇଛନ୍ତି। ଲେବାନନର ଜନସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ, ଇସ୍ରାଏଲ୍ ଓ ହେଜବୁଲା ମଧ୍ୟରେ ସୀମାପାର ଉତ୍ତେଜନା ବୃଦ୍ଧି ପରିପ୍ରେକ୍ଷୀରେ ଗତକାଲି ବିଭିନ୍ନ ଅଞ୍ଚଳକୁ ଲକ୍ଷ୍ୟ କରି ଆକ୍ରମଣ କରାଯାଇଛି। ଇସ୍ରାଏଲ୍ ସେନା ପକ୍ଷରୁ କୁହାଯାଇଛି, ଦକ୍ଷିଣ ଲେବାନନରେ ହେଜବୁଲା ଭିତ୍ତିଭୂମିଗୁଡ଼ିକୁ ଲକ୍ଷ୍ୟ କରି ବାରମ୍ବାର ଆକ୍ରମଣ କରାଯାଇଛି। ହେଜବୁଲା ପକ୍ଷରୁ ମଧ୍ୟ ଉତ୍ତର ଇସ୍ରାଏଲ୍ରେ ଆକ୍ରମଣ କରାଯାଇଥିବା ଇସ୍ରାଏଲ୍ ପକ୍ଷରୁ ସୂଚନା ଦିଆଯାଇଛି। ଇସ୍ରାଏଲ୍ ଏବଂ ହେଜବୁଲା ମଧ୍ୟରେ ଯୁଦ୍ଧବିରତି ନେଇ ଗତ 16 ଏପ୍ରିଲ୍ରେ ଆମେରିକା ମଧ୍ୟସ୍ଥତାରେ ହୋଇଥିବା ସହମତି ସତ୍ତ୍ୱେ ଉଭୟ ପକ୍ଷଙ୍କ ମଧ୍ୟରେ ବାରମ୍ବାର ଆକ୍ରମଣ ଓ ପ୍ରତିଆକ୍ରମଣ ଯୁଦ୍ଧବିରତିର ଦୁର୍ବଳ ସ୍ଥିତିକୁ ପ୍ରତିପାଦନ କରୁଛି। ନିଟ୍ ୟୁଜି 2026 ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇ ଆଉ 2 ଜଣଙ୍କୁ ଗିରଫ କରିଛି। ଅଦ୍ୟାବଧି ତଦନ୍ତକାରୀ ସଂସ୍ଥା ନୂଆଦିଲ୍ଲୀ, ଜୟପୁର, ଗୁରୁଗ୍ରାମ, ନାସିକ, ପୁଣେ, ଲାଟୁର ଏବଂ ଅହଲ୍ୟାନଗରରୁ 13 ଜଣଙ୍କୁ ଗିରଫ କରିସାରିଛି। ଏହି ମାମଲାରେ ଲାଟୁର ଭିତ୍ତିକ ଡାକ୍ତର ମନୋଜ ସିରୁରେଙ୍କୁ ଗିରଫ କରାଯାଇଛି। ସିବିଆଇ ଅନୁଯାୟୀ ଅଭିଯୁକ୍ତ ପିଭି କୁଲକର୍ଣ୍ଣିଙ୍କଠାରୁ ରସାୟନ ବିଜ୍ଞାନ ପ୍ରଶ୍ନପତ୍ର ଆଣି ଡାକ୍ତର ସିରୁରେ ଏକ କୋଚିଂ ସେଣ୍ଟରର ଅଭିଯୁକ୍ତ ମାଲିକଙ୍କ ପୁଅ ସମେତ 3 ଜଣଙ୍କୁ ଯୋଗାଇ ଦେଇଥିଲେ। ଅନ୍ୟ ଗିରଫ ଅଭିଯୁକ୍ତ ହେଲେ ପୁନେ ଭିତ୍ତିକ କୋଚିଂ ସେଣ୍ଟର ଡକ୍ଟର ଅଭଙ୍ଗ ପ୍ରଭୁ ମେଡିକାଲ ଏକାଡେମୀରେ ପଦାର୍ଥ ବିଜ୍ଞାନ ଅଧ୍ୟାପକ ଭାବେ କାର୍ଯ୍ୟ କରୁଥିବା ତେଜସ ହର୍ଷ କୁମାର ଶାହା। ସେ ଗିରଫ ହୋଇଥିବା ଅଭିଯୁକ୍ତ ମନୀଷ ହାବିଲଦାରଙ୍କଠାରୁ ପଦାର୍ଥ ବିଜ୍ଞାନ ପ୍ରଶ୍ନ ଆଣି ପ୍ରଘଟ କରିଥିଲେ। ଏପର୍ଯ୍ୟନ୍ତ ସିବିଆଇ ଦେଶର 49 ସ୍ଥାନରେ ଚଢ଼ଉ କରି ଆପତ୍ତିଜନକ କାଗଜପତ୍ର, ଲ୍ୟାପ୍ଟପ୍, ମୋବାଇଲ୍ ଫୋନ୍ ଆଦି ଜବତ କରିଛି। ସୂଚନାଯୋଗ୍ୟ, ପ୍ରଶ୍ନପତ୍ର ପ୍ରଘଟ ଅଭିଯୋଗ ନେଇ ଗତ 3 ତାରିଖରେ ଅନୁଷ୍ଠିତ ନିଟ୍ ୟୁଜି ପ୍ରବେଶିକା ପରୀକ୍ଷାକୁ ବାତିଲ କରାଯାଇଥିଲା। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଜି ହ୍ୱାଇଟ୍ ହାଉସ୍ଠାରେ କ୍ୟାବିନେଟ୍ ବୈଠକରେ ଯୋଗ ଦେବେ। ପୂର୍ବରୁ କ୍ୟାମ୍ପ ଡେଭିଡ୍ଠାରେ ଏହି ବୈଠକ ଅନୁଷ୍ଠିତ ହେବା ନେଇ କାର୍ଯ୍ୟସୂଚୀ ସ୍ଥିର ହୋଇଥିଲେ ମଧ୍ୟ ଖରାପ ପାଗ ଯୋଗୁଁ ହ୍ୱାଇଟ୍ ହାଉସ୍କୁ ସ୍ଥାନାନ୍ତର କରାଯାଇଛି। ବୈଠକରେ ରାଷ୍ଟ୍ରପତିଙ୍କ ସମେତ କ୍ୟାବିନେଟ୍ ସଦସ୍ୟ ଏବଂ ବିଦାୟୀ ଜାତୀୟ ଗୁଇନ୍ଦା ନିର୍ଦ୍ଦେଶକ ତୁଳସୀ ଗବାର୍ଡ ଯୋଗ ଦେବେ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ରାଷ୍ଟ୍ରପତି ଟ୍ରମ୍ପ ଏହି ସୂଚନା ପ୍ରଦାନ କରିଛନ୍ତି। ହ୍ୱାଇଟ୍ ହାଉସ୍ର ଜଣେ ଅଧିକାରୀ ଦେଇଥିବା ସୂଚନା ଅନୁଯାୟୀ, ବୈଠକରେ ଘରୋଇ ଏବଂ ବୈଦେଶିକ ବ୍ୟାପାର ସଂକ୍ରାନ୍ତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି। ଆମେରିକା ଉପରେ ଇରାନ୍ର ଯୁଦ୍ଧବିରତି ଉଲ୍ଲଂଘନ ଅଭିଯୋଗ ପରିପ୍ରେକ୍ଷୀରେ ଅନୁଷ୍ଠିତ ହେବାକୁ ଥିବା ଏହି କ୍ୟାବିନେଟ୍ ବୈଠକ ଗୁରୁତ୍ୱ ବହନ କରୁଛି। ଦକ୍ଷିଣ ଇରାନ୍ ଅଞ୍ଚଳରେ ଆମେରିକା ସେନା ଆତ୍ମରକ୍ଷାମୂଳକ ଆକ୍ରମଣ କରିଥିବା ନେଇ ବର୍ଣ୍ଣନା କରିଥିବାବେଳେ କ୍ଷେପଣାସ୍ତ୍ର ପ୍ରକ୍ଷେପଣ ସ୍ଥଳ ଏବଂ ହର୍ମୁଜ୍ ପ୍ରଣାଳୀ ନିକଟରେ ଡଙ୍ଗାକୁ ଲକ୍ଷ୍ୟ କରି ହୋଇଥିବା ଆକ୍ରମଣ ଯୁଦ୍ଧବିରତି ଉଲ୍ଲଂଘନ ବୋଲି ଇରାନ୍ ଅଭିଯୋଗ କରିଛି। ଖେଳ ଖବର, ଆଇପିଏଲ୍ କ୍ରିକେଟର ଚଳିତ ସଂସ୍କରଣରେ ଆଜି ଏଲିମିନେଟର ପର୍ଯ୍ୟାୟ ମ୍ୟାଚ୍ ଅନୁଷ୍ଠିତ ହେବ। ନ୍ୟୁ ଚଣ୍ଡିଗଡ଼ ମୋହାଲିଠାରେ ସନ୍ରାଇଜର୍ସ ହାଇଦ୍ରାବାଦ ଓ ରାଜସ୍ଥାନ ରୟାଲ୍ସ ପରସ୍ପରକୁ ଭେଟିବେ। ସନ୍ଧ୍ୟା 7:30ରେ ଏହି ମ୍ୟାଚ୍ ଆରମ୍ଭ ହେବ। ମ୍ୟାଚ୍ର ବିଜୟୀ ଦଳ କ୍ୱାଲିଫାୟର୍ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେବାକୁ ଥିବାବେଳେ ପରାଜିତ ଦଳ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିବ। ଅନ୍ୟପକ୍ଷରେ ଗତକାଲି କ୍ୱାଲିଫାୟର୍ ପ୍ରଥମ ପର୍ଯ୍ୟାୟରୁ ପରାଜିତ ହୋଇଥିବା ଗୁଜରାଟ ଟାଇଟନ୍ସ ପାଇଁ କ୍ୱାଲିଫାୟର୍ 2ରେ ଫାଇନାଲ ପର୍ଯ୍ୟାୟକୁ ଉନ୍ନୀତ ହେବା ପାଇଁ ଆଉ ଏକ ସୁଯୋଗ ରହିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପ୍ରଥମ ଦଳ ଭାବେ ଫାଇନାଲରେ ପ୍ରବେଶ କରିଛି। ଗତକାଲି ଧର୍ମଶାଳାଠାରେ ଅନୁଷ୍ଠିତ କ୍ୱାଲିଫାୟର ୱାନ୍ ମ୍ୟାଚ୍ରେ ଆର୍ସିବି ଗୁଜରାଟ ଟାଇଟନ୍ସକୁ 92 ରନ୍ରେ ପରାସ୍ତ କରିଥିଲା। ମୁଖ୍ୟ ସମ୍ବାଦ ପୁଣିଥରେ। ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆଇନ ଅନୁଯାୟୀ ବୈଧ କହିଲେ ସୁପ୍ରିମକୋର୍ଟ। ଗ୍ରୀଷ୍ମ ପ୍ରକୋପକୁ ଦୃଷ୍ଟିରେ ରଖି ସତର୍କତା ଅବଲମ୍ବନ କରିବାକୁ ନାଗରିକଙ୍କୁ ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ। ସୁସ୍ଥ ବୃଦ୍ଧାବସ୍ଥା ପାଇଁ ଯୋଗ ଶୀର୍ଷକ ବାର୍ତ୍ତା ନେଇ ଆସନ୍ତା ମାସ 21 ତାରିଖରେ ପାଳନ କରାଯିବ ଅନ୍ତର୍ଜାତୀୟ ଯୋଗ ଦିବସ। ଇସ୍ରାଏଲ ଆକ୍ରମଣରେ ହମାସର ସାମରିକ କମାଣ୍ଡର ମହମ୍ମଦ ଓଧେୟଙ୍କ ମୃତ୍ୟୁ। ଏବଂ ଆଇପିଏଲ୍ କ୍ରିକେଟରେ ଆଜି ଏଲିମିନେଟର ପର୍ଯ୍ୟାୟ ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦକୁ ଭେଟିବ ରାଜସ୍ଥାନ ରୟାଲ୍ସ। ସମ୍ବାଦ ଶେଷ ହେଲା। ଆପଣମାନେ ନ୍ୟୁଜ୍ ଅନ୍ ଏୟାର .gov.in ୱେବସାଇଟ୍ ଏବଂ ନ୍ୟୁଜ୍ ଅନ୍ ଆପ୍ରେ ଲଗ୍ଇନ୍ କରିପାରିବେ।
2: This is Akashvani and I am Anuja Kumar with the Winday News. The headlines. Supreme Court upholds Election Commission's power to conduct SIR of electoral rolls, says it is in consonance with Representation of the People Act 1950. Prime Minister Narendra Modi urges citizens to take precautions amid rising temperatures. IMD predicts severe heat wave conditions over Haryana, Madhya Pradesh, Punjab, Rajasthan, Uttar Pradesh and Vidarbha. India-Canada reaffirms shared objective of expanding bilateral trade to $50 billion by 2030. CBI arrests two more accused in NEET UG 2026 examination paper leak case. U.S. Senator Lindsey Graham questions credibility of Pakistan's role as possible mediator in U.S.-Iran talks, cites Islamabad's long-standing opposition to Israel. And in IPL cricket, Sunrisers Hyderabad to face Rajasthan Royals in eliminator match in Chandigarh this evening. And now the news in detail. The Supreme Court today upheld the legality of the Special Intensive Revision SIR of the electoral rolls done by the Election Commission of India and observed that electoral SIR advances the constitutional imperative of free and fair elections. The court held that the Election Commission has the power to conduct SIR under Article 324 of Representation of the People Act 1950 and the rules made thereunder. A bench comprising Chief Justice Suryakant and Justice Joy Mallya Bagchi pronounced the judgment in the writ petitions, which challenged the notification issued by the ECI in June last year to conduct SIR in Bihar. The court held the SIR process had a nexus with the goal of having free and fair elections. The court said free and fair elections depend on accurate and credible electoral rolls and observed that the Election Commission's revision exercise aims to remove possible errors and duplication caused by migration, urbanization, and decades without an intensive revision. On the Supreme Court upholding ECI's decision to undertake SIR of voter rolls that started in Bihar, BJP leader Nalin Kohli has said that the Election Commission is mandated under the constitutional scheme to take care of elections in India and having free and fair elections is a basic requirement of a democracy.
3: Having free and fair elections is a basic requirement of a democracy. In that context, at regular intervals, the Honorable Election Commission has these special intensive drives in terms of correcting the voter list. And every political party has a stake to ensure that elections are free and fair and the voter list is absolutely pure. Only bona fide voters are there. This is what the scheme of things is. And that's what the Honorable Supreme Court has held. So I think it should close the doors on those who are raising unnecessary questions against the Honorable Election Commission.
2: The Special Intensive Revision SIR of the Electoral Roll will begin in Delhi from the 20th of June. Addressing a press conference in New Delhi today, Delhi Chief Electoral Officer Ashok Kumar said the draft electoral roll will be published on the 5th of August and the final electoral roll will be published on the 7th of October this year. Booth-level officers will conduct door-to-door surveys from the 30th of June for verification of Delhi's electoral rolls. He said, under the SIR process, every elector will receive two enumeration forms, one copy of which will be held by the elector and the other will be submitted to the booth-level officer after filing in the required details. He said that no documents are required to be submitted with the enumeration form. Our correspondent reports that voters residing in Delhi before 2002 can verify their names using the 2002 electoral rolls, while those who shifted to Delhi after 2002 can trace details through an Election Commission of India portal. More from our correspondent.
4: To facilitate voter participation, awareness drives and special camps will be organized to assist electors in submitting their enumeration forms. The main objective of the SIR is to ensure that every eligible citizen is included in the electoral roll, while no ineligible person is allowed to remain on the electoral roll. Around 13,000 booth-level officers will conduct house-to-house survey, and voters will have the facility to submit completed enumeration forms online. All district election officers have been directed to gear up their election machinery for the successful conduct of SIR. For the convenience of the general public, the voter list of the last special intensive revision held in 2002 in Delhi has been uploaded on the website of the commission. During this period, rationalization of polling stations will also be undertaken. With Dipendra Kumar, Priya Mondal, Akashwani News, Delhi.
2: Commerce and Industry Minister Piyush Goyal held a series of high-level meetings with senior Canadian business leaders and institutional investors in Toronto during the second day of his visit to Canada. The Commerce and Industry Ministry said the meeting was aimed at deepening bilateral cooperation and promoting investments and technology partnerships across strategic sectors. During the visit, Mr. Goyal met Canada's International Trade Minister, Maninder Sidhu, and discussed growing complementarities between India and Canada and underscored the need for a more robust and predictable business ecosystem driven by stronger government-industry collaboration. The ministry said that both sides also reaffirmed their shared objective of expanding bilateral trade to $50 billion by 2030 and concluding the CEPA negotiations by the end of the year. This was followed by the Canada-India Investment Roundtable, co-chaired by both the ministers. The Central Bureau of Investigation, CBI, has arrested two more accused in NEET UG 2026 examination paper leak case. The agency has arrested 13 accused so far in this case from Delhi, Jaipur, Gurugram, Nashik, Pune, Latur and Ahilyanagar. An accused, namely Dr. Manoj Shirure, a Latur-based doctor, has been arrested in the NEET questions leak case. According to CBI, he played a key role in facilitating three students, including the son of an accused coaching center owner, in getting the chemistry questions from the accused, P.V. Kulkarni. Another arrested accused is Tejas Harshad Kumar Shah, who is a physics faculty at Dr. Abhang Prabhu Medical Academy, a Pune-based coaching center. He got the leaked physics questions from the arrested accused, Manisha Havaldar. CBI has so far conducted searches at 49 locations at various places and seized several incriminating documents, laptops and mobile phones. The Enforcement Directorate has started inspection in various places in Kerala, including the residence of former Chief Minister Pinarayi Vijayan. More from our Thiruvananthapuram correspondent.
5: The Enforcement Directorate has started inspections at various places, including the residence of former Chief Minister Pinarayi Vijayan in Thiruvananthapuram since this morning. Inspections are being conducted at more than 10 locations across Kerala. However, the Enforcement Directorate has not provided any information about the operation. State Home Minister Ramesh Chennithala informed that the state police is not involved in the operations. Meanwhile, the Kerala High Court yesterday dismissed the petition against the enforcement case information report. The petition was filed by the officials of a private company from Kochi in Kerala. Inspections are also being conducted at the premises of the private company. Smithy M. Palluruthi, Akashwani News, Thiruvananthapuram.
2: This is Akashwani giving you the news. For quick news updates around the clock, follow us on X handle at AIR News Alerts. And for details of these stories and more, log on to our website www.newsoneair.gov.in and download the News on AIR app. Amid rising temperatures in different parts of the country, Prime Minister Narendra Modi has urged citizens to take as many precautions as possible. In a social media post, Mr. Modi advised all to keep themselves hydrated and carry water when stepping out of homes. Stressing about increasing difficulties caused by the heat in daily life, Mr. Modi said that in such a weather, sensitivity becomes a great source of support. He further directed placing a small vessel filled with water outside homes, balconies, rooftops, shops or offices, keeping in mind the animals and birds. Amid the continuing spell of extreme heat in Rajasthan, an orange alert for heat wave conditions has been issued today in 5 districts of the state. A report.
6: Most parts of the state continue to reel under scorching heat. People are facing intense discomfort during the day while nights to remain unusually warm with little relief. Minimum temperatures have also been reported above 30 degrees Celsius in several cities including Jaipur, Kota, Jodhpur, Nagaur, Bikaner and Dausa. Kota witnessed the warmest night with the minimum temperature hovering around 33 degrees Celsius. In view of the severe heat wave and hot winds, the administration has been taking continuous measures such as sprinkling water on roads, setting up temporary shelters and ensuring the availability of drinking water at various locations. Jitendra Dwivedi, Akashwani News, Jaipur.
2: The India Meteorological Department has issued a yellow alert for heat wave conditions today over parts of Delhi, with maximum temperature expected to be hovering between 43 and 45 degrees Celsius. The Met Department has also predicted severe heat wave conditions over Haryana, Chandigarh, Madhya Pradesh, Punjab, Rajasthan, Uttar Pradesh and Vidarbha. The theme of the International Day of Yoga 2026 to be observed on the 21st of next month will be Yoga for Healthy Aging. Union Minister of State for Ayush, Independent Charge Mr. Pratap Rao Jadhav said this while attending the Yoga Mahotsav 25-day countdown to International Day of Yoga 2026 in Khajuraho today. The United States Senator Lindsey Graham has questioned Pakistan's role as a possible mediator between the US and Iran, saying it cannot be seen as neutral because of its long-standing opposition to Israel. In a social media post, Graham claimed that Iranian military aircraft were being kept at Pakistani air bases and said the comments by Pakistani leaders about Israel were disturbing. Graham also urged Pakistan to clearly respond to US President Donald Trump's call to join the Abraham Accords. The remarks came after Pakistan's Defense Minister Khwaja Muhammad Asif rejected the idea of Pakistan joining the Abraham Accords in an interview with a TV channel. He said Pakistan would not support any agreement that goes against the country's fundamental ideologies. India's permanent representative to the United Nations, Parvataneni Harish, has strongly criticized Pakistan at the UN Security Council, accusing Islamabad of continuing cross-border terrorism and warning that it would face consequences for sponsoring terror activities against India. Harish made the remarks during the UN Security Council open debate on upholding the purposes and principles of the UN Charter and strengthening the UN-centered international system.
7: Pakistan, by waging several wars and inflicting unprovoked aggression against India, and through its continued sponsorship of cross-border terrorism, has violated the principles of sovereignty and territorial integrity and peaceful coexistence. Cross-border terrorism by Pakistan and its doctrine of bleeding India by a thousand cuts exposes its hollow rhetoric. Pakistan's harnessing of the malevolent forces of terrorism, religious extremism, violent radicalism, and anti-India rhetoric has continued unabated since its creation.
2: At least 31 people were killed and 40 others injured in Israeli raids across southern Lebanon. According to Lebanon's Ministry of Public Health, the strikes targeted yesterday in several towns and villages amid escalating cross-border tensions between Israel and Hezbollah. On to sports. In IPL cricket, Sunrisers Hyderabad will face Rajasthan Royals in the eliminator match this evening at New Chandigarh Mohali. The match will start at 7:30 p.m. The winner will take on Gujarat Titans in qualifier 2 on Friday for a place in the final. In badminton, India's top player H.S. Pranoy produced a superb comeback performance to defeat Indonesia's Jonathan Christie in the opening round of the Singapore Open 2026 at the Singapore Indoor Stadium. Benchmark domestic equity indices were trading in negative territory during the afternoon session today. The Sensex dipped 102 points to 75,908 and the Nifty 50 slipped by 14 points to 23,900 when reports last came in. However, in the broader market at the National Stock Exchange, Midcap 100 index was trading almost 0.3% up. And now, before we end the bulletin, the headlines once again. Supreme Court upholds Election Commission's power to conduct SIR of electoral rolls, says it is in consonance with Representation of the People Act 1950. Prime Minister Narendra Modi urges citizens to take precautions amid rising temperatures. IMD predicts severe heat wave conditions over Haryana, Madhya Pradesh, Punjab, Rajasthan, Uttar Pradesh and Vidarbha. India-Canada reaffirms shared objective of expanding bilateral trade to $50 billion by 2030. CBI arrests two more accused in NEET UG 2026 examination paper leak case. US Senator Lindsey Graham questions credibility of Pakistan's role as possible mediator in US-Iran talks, cites Islamabad's long-standing opposition to Israel. And in IPL cricket, Sunrisers Hyderabad to face Rajasthan Royals in eliminator match in Chandigarh this evening. And with that, we end the midday news.
8: नमस्कार आकाशवाणी से दोपहर समाचार के साथ मैं कनकलता सर्वोच्च न्यायालय ने मतदाता सूची के विशेष गहन पुनरीक्षण प्रक्रिया के चुनाव आयोग के फैसले को बरकरार रखा न्यायालय ने कहा यह जनप्रतिनिधित्व अधिनियम 1950 के अनुरूप है प्रधानमंत्री नरेंद्र मोदी का बढ़ते तापमान के मद्देनजर नागरिकों से सावधानी बरतने का आग्रह मौसम विभाग ने हरियाणा मध्य प्रदेश पंजाब राजस्थान उत्तर प्रदेश और महाराष्ट्र के विदर्भ में भीषण लू की संभावना व्यक्त की भारत और कनाडा ने द्विपक्षीय व्यापार को 2030 तक 50 अरब अमेरिकी डॉलर तक बढ़ाने के साझा लक्ष्य की पुष्टि की सीबीआई ने नीट यूजी 2026 परीक्षा के प्रश्नपत्र लीक मामले में दो और आरोपियों को गिरफ्तार किया अमेरिकी सेनेटर लिंडसे ग्राहम ने अमेरिका ईरान वार्ता में संभावित मध्यस्थ के रूप में पाकिस्तान की भूमिका की विश्वसनीयता पर सवाल उठाया उन्होंने इसराइल के प्रति पाकिस्तान के लंबे समय से चले आ रहे विरोध का हवाला दिया और आईपीएल क्रिकेट में आज शाम एलिमिनेटर मैच में सनराइजर्स हैदराबाद और राजस्थान रॉयल्स का मुकाबला होगा अब समाचार विस्तार से सर्वोच्च न्यायालय ने निर्वाचन आयोग द्वारा कराई गई मतदाता सूचियों के विशेष गहन पुनरीक्षण एसआईआर प्रक्रिया की वैधता को बरकरार रखा है सर्वोच्च न्यायालय ने कहा कि एसआईआर प्रक्रिया स्वतंत्र और निष्पक्ष चुनावों की संवैधानिक अनिवार्यताओं को आगे बढ़ाती है न्यायालय ने फैसला सुनाया कि निर्वाचन आयोग लोक प्रतिनिधित्व अधिनियम 1950 के अनुच्छेद 324 और उसके अधीन निर्मित नियम के तहत एसआईआर करवाने की शक्ति रखता है एक रिपोर्ट
9: मुख्य न्यायाधीश सूर्यकांत और न्यायमूर्ति जॉय माल्या बागची की एक पीठ ने उन रिट याचिकाओं पर फैसला सुनाया जिनमें पिछले साल जून महीने में चुनाव आयोग द्वारा बिहार में एसआईआर आयोजित करने के लिए जारी अधिसूचना को चुनौती दी गई थी सर्वोच्च न्यायालय ने कहा कि एसआईआर प्रक्रिया का उद्देश्य स्वतंत्र और निष्पक्ष चुनाव के लक्ष्य को हासिल करना है मुख्य न्यायाधीश सूर्यकांत द्वारा सुनाए गए फैसले में कहा गया कि विवादित प्रक्रिया को केवल अमान्य नहीं कहा जा सकता है क्योंकि यह नियमित पुनरीक्षण के लिए निर्धारित सामान्य तौर तरीकों के अनुरूप नहीं है इसलिए नहीं कहा जा सकता है कि निर्वाचन आयोग ने अपनी वैधानिक शक्तियों से अधिक कार्रवाई की है न्यायालय ने इस तर्क को खारिज कर दिया कि चुनाव आयोग द्वारा अपनाई गई प्रक्रिया लोक प्रतिनिधित्व अधिनियम 1950 और मतदाता पंजीकरण नियम 1960 के विपरीत थी न्यायालय ने इस तर्क को भी खारिज कर दिया कि इस प्रक्रिया से मतदाता सूचियों में पहले से मौजूद व्यक्तियों की नागरिकता की अनुमानित मान्यता समाप्त हो जाती है समाचार कक्ष से वैष्णवी
8: भारतीय जनता पार्टी ने एसआईआर को पूर्णतः संवैधानिक करार देने के सर्वोच्च न्यायालय के फैसले का स्वागत किया है नई दिल्ली में संवाददाताओं को संबोधित करते हुए पार्टी प्रवक्ता सुधांशु त्रिवेदी ने इस फैसले को कांग्रेस समेत विपक्ष की संवैधानिक पराजय बताया दिल्ली में मतदाता सूची के विशेष गहन पुनरीक्षण SIR की प्रक्रिया 20 जून से शुरू होगी। आज नई दिल्ली में संवाददाता सम्मेलन को संबोधित करते हुए दिल्ली के मुख्य चुनाव अधिकारी अशोक कुमार ने बताया कि मतदाता सूची का मसौदा 5 अगस्त को और अंतिम मतदाता सूची इस वर्ष 7 अक्टूबर को प्रकाशित की जाएगी। श्री कुमार ने बताया कि बूथ स्तर के अधिकारी BLO 30 जून से दिल्ली की मतदाता सूचियों के सत्यापन के लिए घर घर जाकर सर्वेक्षण करेंगे।
10: कमीशन की तरफ से दिल्ली में SIR टाइम शेड्यूल लॉन्च हो चुका है जो कि 20 जून से शुरू होगा और 7 अक्टूबर को हमारा फाइनल इलेक्टोरल रोल पब्लिश होगा। तो इसमें जो हाउस टू हाउस विजिट है BLOs की वो हमारी 30 जून से शुरू होगी और 29 जुलाई तक चलेगी। इस हाउस टू हाउस शेड्यूल में BLO हर इलेक्टर के यहाँ जाएंगे जो भी उनका एड्रेस इलेक्टोरल रोल में है और 2 फॉर्म लेके जाएंगे इनुमरेशन फॉर्म। एक फॉर्म में इलेक्टर ने अपनी डिटेल भरनी है और अपने पास रखना है, दूसरा फॉर्म भर के BLO को दे देना है और दोनों फॉर्म पे BLO काउंटर साइन करेंगे एक्नॉलेजमेंट के लिए।
8: दिल्ली के मुख्य चुनाव आयुक्त ने बताया कि मतदाताओं को भरे हुए जनगणना प्रपत्र ऑनलाइन जमा करने की सुविधा भी मिलेगी। श्री कुमार ने कहा कि सत्यापन प्रक्रिया के हर चरण में जांच पड़ताल की व्यवस्था है। अधिक ब्यौरा हमारे संवाददाता से।
11: SIR का मुख्य उद्देश्य यह सुनिश्चित करना है कि कोई भी पात्र नागरिक मतदाता सूची से न छूटे और कोई भी अपात्र व्यक्ति मतदाता सूची में शामिल न हो। मतदाताओं की भागीदारी को सुगम बनाने के लिए जागरूकता अभियान और विशेष शिविर आयोजित किए जाएंगे ताकि मतदाताओं को जनगणना प्रपत्र जमा करने में सहायता मिल सके। आम जनता की सुविधा के लिए दिल्ली में वर्ष 2002 में हुए अंतिम विशेष गहन पुनरीक्षण की मतदाता सूची आयोग की वेबसाइट पर अपलोड कर दी गई है। इस प्रक्रिया में 1 अक्टूबर तक 18 वर्ष या उससे अधिक आयु के सभी मतदाताओं को शामिल किया जाएगा। सत्यापन प्रक्रिया के हर चरण में जांच की व्यवस्था रहेगी और राजनीतिक दलों को बूथ स्तर के एजेंटों के माध्यम से इसमें शामिल किया जाएगा। दीपेंद्र कुमार, आकाशवाणी समाचार, दिल्ली।
8: केंद्र सरकार ने आज सर्वोच्च न्यायालय को सूचित किया कि ट्रांसजेंडर के अधिकारों के संरक्षण संशोधन अधिनियम 2026 के खिलाफ उच्च न्यायालयों में उसकी कई याचिकाएं लंबित हैं। सॉलिसिटर जनरल तुषार मेहता ने मुख्य न्यायाधीश न्यायमूर्ति सूर्यकांत की अध्यक्षता वाली पीठ के समक्ष इस मामले का उल्लेख करते हुए अनुरोध किया कि स्थानांतरित की जाने वाली याचिकाओं को शुक्रवार को सूचीबद्ध किया जाए। राजस्थान उच्च न्यायालय ने आसाराम बापू को आज आंशिक राहत देते हुए पॉक्सो अधिनियम के अंतर्गत सामूहिक दुष्कर्म, सामूहिक यौन उत्पीड़न और आपराधिक साजिश से संबंधित आरोपों से बरी कर दिया। हालांकि न्यायालय ने भारतीय दंड संहिता के अंतर्गत नाबालिग से दुष्कर्म मामले में उसकी सजा को बरकरार रखा है। इस मामले में आसाराम की आजीवन कारावास की सजा जारी रहेगी। उच्च न्यायालय ने आसाराम को आत्मसमर्पण करने का निर्देश दिया है। वो फिलहाल अस्थायी जमानत पर है जिसे सप्ताह की शुरुआत में 7 दिन के लिए बढ़ा दिया गया था। ये समाचार हमारी वेबसाइट www.newsonair.gov.in और हमारे न्यूज ऑन AIR ऐप पर भी उपलब्ध हैं। दोपहर समाचार में आपका फिर स्वागत है। प्रधानमंत्री नरेंद्र मोदी ने देश के अलग अलग हिस्सों में बढ़ते तापमान को देखते हुए लोगों को सावधानी बरतने की सलाह दी है। सोशल मीडिया पोस्ट में श्री मोदी ने लोगों से कहा कि वे भरपूर पानी पिएं और घर से बाहर निकलते समय अपने साथ पानी जरूर रखें। उन्होंने सुझाव दिया कि जो भी प्यासा हो उसे एक ग्लास पानी जरूर पिलाएं। प्रधानमंत्री ने सभी से ये भी कहा कि वे अपने परिवार और प्रियजनों के संपर्क में रहें और उनका हालचाल पूछते रहें। दोपहर की तेज धूप में बाहर निकलने से बचें और जितना हो सके आराम करें। उन्होंने सभी से आग्रह किया कि जानवरों और पक्षियों के लिए घरों, बालकनी, छतों, दुकानों या दफ्तरों के बाहर पानी से भरा एक छोटा बर्तन जरूर रखें। प्रधानमंत्री ने लोगों से इन मुश्किल दिनों में पूरी संवेदनशीलता और करुणा के साथ एक दूसरे का ख्याल रखने का अनुरोध किया। मौसम विभाग ने हरियाणा, चंडीगढ़, मध्य प्रदेश, पंजाब, राजस्थान, उत्तर प्रदेश और महाराष्ट्र के विदर्भ में कुछ स्थानों और दिल्ली में भीषण लू की संभावना व्यक्त की है। पश्चिम बंगाल के तराई वाले क्षेत्र, कोंकण और गोवा, ओडिशा, सौराष्ट्र, कच्छ, तमिलनाडु, पुदुचेरी और कारिकाल में गर्म और उमस भरा मौसम रहने की संभावना है। राजस्थान में भीषण गर्मी के बीच आज राज्य के 5 जिलों में लू की चेतावनी जारी की गई है। एक रिपोर्ट।
6: झुलसाने वाली गर्मी से प्रदेश का ज्यादातर हिस्सा प्रभावित है। जयपुर, कोटा, जोधपुर, नागौर, बीकानेर और दौसा सहित कई शहरों में न्यूनतम तापमान 30 डिग्री सेल्सियस के ऊपर मापा गया। करीब 33 डिग्री सेल्सियस न्यूनतम तापमान के साथ कोटा की रात सबसे गर्म रही। भीषण गर्मी और लू को देखते हुए प्रशासन की ओर से सड़कों पर पानी का छिड़काव करने, आश्रय स्थल बनाने और पीने के पानी की व्यवस्था लगातार की जा रही है। चिकित्सा संस्थानों में भी लू और तापघात के मरीजों के लिए बेड आरक्षित करने के साथ आवश्यक दवाइयों की उपलब्धता सुनिश्चित की गई है। जितेंद्र द्विवेदी, आकाशवाणी समाचार, जयपुर।
8: राष्ट्रपति द्रौपदी मुर्मू आज शाम गंगतोक में होने वाले सिक्किम विश्वविद्यालय के सातवें दीक्षांत समारोह में मुख्य अतिथि होंगे। सिक्किम के राज्यपाल ओम प्रकाश माथुर और मुख्यमंत्री प्रेम सिंह तमांग भी इस समारोह में शामिल होंगे। केंद्रीय अन्वेषण ब्यूरो सीबीआई ने नीट यूजी 2026 परीक्षा पेपर लीक मामले में दो और आरोपियों को गिरफ्तार किया है। सीबीआई ने इस मामले में अब तक दिल्ली, जयपुर, गुरुग्राम, नासिक, पुणे, लातूर और अहिल्यानगर से कुल 13 आरोपियों को गिरफ्तार किया है। नीट प्रश्न लीक मामले में लातूर के रहने वाले डॉक्टर मनोज शिरोडे को भी गिरफ्तार किया गया है। सीबीआई के अनुसार उन्होंने एक कोचिंग केंद्र के मालिक के बेटे सहित तीन छात्रों को आरोपी पीवी कुलकर्णी से रसायन विज्ञान के प्रश्न दिलाने में अहम भूमिका निभाई थी। गिरफ्तार किया गया दूसरा आरोपी तेजस हर्षद कुमार शाह है, जो पुणे स्थित एक कोचिंग सेंटर डॉक्टर अभंग प्रभु मेडिकल एकेडमी में फिजिक्स का फैकल्टी है। उसे नीट परीक्षा के लीक हुए भौतिक विज्ञान के प्रश्न के आरोप

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ପଶୁପକ୍ଷୀଙ୍କ ପାଇଁ ପାଣି ଭର୍ତ୍ତି ପାତ୍ର ରଖିବାକୁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି। ଏହି କଷ୍ଟକର ସମୟରେ ସମ୍ପୂର୍ଣ୍ଣ ସମ୍ବେଦନଶୀଳତା ଏବଂ କରୁଣାର ସହିତ ପରସ୍ପରର ଯତ୍ନ ନେବାକୁ ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ନିବେଦନ କରିଛନ୍ତି। ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆଇନ ଅନୁଯାୟୀ ବୈଧ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ୍ ଜୟମାଲ୍ୟ ବାଗ୍ଚୀଙ୍କ ଖଣ୍ଡପୀଠ ଏ ସଂକ୍ରାନ୍ତ ଆବେଦନ ଉପରେ ରାୟ ପ୍ରକାଶ କରି କହିଛନ୍ତି, ଆଇନ ଅନୁଯାୟୀ ଭାରତୀୟ ନିର୍ବାଚନ କମିଶନ ଏହି ପଦକ୍ଷେପ ଗ୍ରହଣ କରିପାରିବେ। ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନ ସଂକ୍ରାନ୍ତ ସାମ୍ବିଧାନିକ ଦୃଷ୍ଟିକୋଣକୁ ଏଭଳି ପଦକ୍ଷେପ ପ୍ରତିପାଦନ କରୁଛି ବୋଲି ଖଣ୍ଡପୀଠ ସ୍ୱଷ୍ଟ କରିଛନ୍ତି। ଜନପ୍ରତିନିଧିତ୍ୱ ଆଇନ 1950ର ଧାରା 324 ଅନୁଯାୟୀ ନିର୍ବାଚନ କମିଶନ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଜାରି କରିବା ନେଇ କ୍ଷମତାପ୍ରାପ୍ତ। ଗତବର୍ଷ ଜୁନ୍ ମାସରେ ବିହାରରେ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ସଂକ୍ରାନ୍ତ ନିର୍ବାଚନ କମିଶନଙ୍କ ବିଜ୍ଞପ୍ତିକୁ ବିରୋଧ କରି ସୁପ୍ରିମକୋର୍ଟରେ ଏହି ମାମଲା ଦାୟର କରାଯାଇଥିଲା। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଭାରତୀୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଓଡ଼ିଶାରେ ରାଜ୍ୟସଭା ଉପନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ମାସ ପହିଲାରୁ ଖାଲି ହୋଇଥିବା ଗୋଟିଏ ଆସନ ପାଇଁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହେବ। 8 ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀମାନେ ନିଜର ନାମାଙ୍କନ ଦାଖଲ କରିପାରିବେ। 9 ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବା ସହିତ 11 ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ଧାର୍ଯ୍ୟ କରାଯାଇଛି। ଆସନ୍ତା ମାସ 18 ତାରିଖ ସକାଳ 9:00 ଅପରାହ୍ନ 4:00 ମଧ୍ୟରେ ଭୋଟ୍ ଗ୍ରହଣ କରାଯିବ। ଅପରାହ୍ନ 5:00 ଭୋଟ୍ ଗଣତି କରାଯାଇ ଫଳାଫଳ ପ୍ରକାଶ ପାଇବ ବୋଲି ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସୂଚନା ମିଳିଛି। ସୂଚନାଯୋଗ୍ୟ, ଦେବାଶିଷ ସାମନ୍ତରାୟଙ୍କ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେବା ପରେ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। 2026-27 ଶିକ୍ଷାବର୍ଷ ପାଇଁ ସ୍ନାତକ ପାଠ୍ୟକ୍ରମରେ ନାମଲେଖା ନିମନ୍ତେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜି ଅପରାହ୍ନ 4:00 ଏକକ ଆବେଦନ ଫର୍ମ ସାମ୍ସ ପୋର୍ଟାଲରେ ଉପଲବ୍ଧ ହେବ। ଜୁନ୍ 10 ତାରିଖ ପର୍ଯ୍ୟନ୍ତ ଆବେଦନର ସମୟସୀମା ଧାର୍ଯ୍ୟ ହୋଇଛି। ଆସନ୍ତା ମାସ 17 ତାରିଖରେ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ଚଳିତଥର ନାମଲେଖା ପ୍ରକ୍ରିୟା ଜାତୀୟ ଶିକ୍ଷାନୀତି 2020 ଆଧାରରେ କରାଯିବ। ଜୁଲାଇ ମାସ 9 ତାରିଖ ସୁଦ୍ଧା ସ୍ନାତକ ପାଠପଢ଼ା ଆରମ୍ଭ ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ଉଚ୍ଚଶିକ୍ଷା ବିଭାଗ କହିଛି। ରାଜ୍ୟରେ ବିଧାୟକଙ୍କ ସର୍ବୋତ୍ତମ ପ୍ରଦର୍ଶନର ଫଳାଫଳ ଖୁବ୍ ଶୀଘ୍ର ପ୍ରକାଶ ପାଇବ। 10 ବର୍ଷ ଧରି ବନ୍ଦ ରହିଥିବା ଏହି ପ୍ରକ୍ରିୟାକୁ ବିଧାନସଭା ପକ୍ଷରୁ ପୁନର୍ବାର ଲାଗୁ କରାଯାଇଛି। ବାଚସ୍କତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଛି। ଏଥିରେ ଉପବାଚସ୍କତି ଭବାନୀ ଶଙ୍କର ଭୋଇ, ବିଧାୟକ ଜୟନାରାୟଣ ମିଶ୍ର, ଭାସ୍କର ମଡ଼େଇ, ପୂର୍ବତନ ବିଧାୟକ ଅରବିନ୍ଦ ଢାଲି, ଅମର ପ୍ରସାଦ ଶତପଥୀ ଓ ବରିଷ୍ଠ ସାମ୍ବାଦିକ ରାଜାରାମ ଶତପଥୀ ସଦସ୍ୟ ରହିଛନ୍ତି। ପ୍ରତିବର୍ଷ ଗୃହରେ ବିଧାୟକଙ୍କ ଉତ୍ତମ ପ୍ରଦର୍ଶନ, ଉପସ୍ଥାନ, ଗଠନମୂଳକ ପ୍ରସ୍ତାବ ଆଦିକୁ ମାନଦଣ୍ଡ ଭାବେ ବିଚାରକୁ ନେଇ ଏହି ଫଳାଫଳ ଘୋଷଣା କରାଯାଇଥାଏ। 2002 ଚାଲିଥିବା ଏହି ପ୍ରକ୍ରିୟା 2016 ପରଠାରୁ ବନ୍ଦ ରହିଥିଲା। ପଶ୍ଚିମ ଏସିଆ ପରିସ୍ଥିତି ମଧ୍ୟରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇବାରେ ଲାଗିଛି। ଧାର୍ଯ୍ୟ ଦରଠାରୁ ଅଧିକ ବସ୍ ଭଡ଼ା ଆଦାୟ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା କହିଛନ୍ତି। ଯାତ୍ରୀମାନେ ଅଧିକ ଭଡ଼ା ନ ଦେଇ ଧାର୍ଯ୍ୟ ଭଡ଼ା ଦେଇ ଯାତ୍ରା କରିବାକୁ ମନ୍ତ୍ରୀ ଶ୍ରୀ ଜେନା ଅନୁରୋଧ କରିଛନ୍ତି। ଭାରତୀୟ ସେନାରେ ଅଗ୍ନିପଥ ଓ ନିୟମିତ କ୍ୟାଡର ପାଇଁ ଅନ୍ଲାଇନ୍ ପ୍ରବେଶିକା ପରୀକ୍ଷା ଆସନ୍ତା ମାସ 1 ଆରମ୍ଭ ହେବ। ଜୁନ୍ 12 ତାରିଖ ପର୍ଯ୍ୟନ୍ତ ବିଭିନ୍ନ ପର୍ଯ୍ୟାୟରେ କୋଲକାତାର ନିଯୁକ୍ତି ଜୋନ୍ ଅଧୀନରେ ଓଡ଼ିଶା, ସିକ୍କିମ୍ ଓ ପଶ୍ଚିମବଙ୍ଗରେ ଏହି ପରୀକ୍ଷା ଅନୁଷ୍ଠିତ ହେବ। ଇଚ୍ଛୁକ ପ୍ରାର୍ଥୀମାନେ ଆସନ୍ତା 10 ତାରିଖ ପର୍ଯ୍ୟନ୍ତ ଅନ୍ଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ। ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ସମ୍ପର୍କିତ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବିଭାଗୀୟ ଅଧିକାରୀମାନେ ଯୋଗଦେଇ ଭୋଟର ତାଲିକାରେ ନାମ ପଞ୍ଜୀକରଣ, ତ୍ରୁଟି ସଂଶୋଧନ ଓ ସ୍ୱଚ୍ଛତା ଉପରେ ଆଲୋଚନା କରିଛନ୍ତି। ବୌଦ୍ଧ ଜିଲ୍ଲା କଣ୍ଟାମଳଠାରେ ଦୁଇଦିନିଆ ଏସ୍ଆଇଆର୍ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ 415 ଜଣ ବ୍ଲକସ୍ତରୀୟ ଅଧିକାରୀ ଓ 42 ଜଣ ପର୍ଯ୍ୟବେକ୍ଷକଙ୍କୁ ଭୋଟର ତାଲିକା ସମ୍ପର୍କିତ ବିସ୍ତୃତ ସୂଚନା ପ୍ରଦାନ କରାଯାଇଛି। ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ବ୍ଲକ ଉନ୍ନୟନ ଅଧିକାରୀ ଗୌରଚନ୍ଦ୍ର ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଘରୋଇ ସଂଶୋଧନ ଆବେଦନ ଫର୍ମ ପୂରଣ, ନୂତନ ମତଦାତାଙ୍କ ନାମ ସଂଯୋଜନ, ସମୟସୀମା ଓ ବିଚାର ବିମର୍ଶ ପ୍ରକ୍ରିୟା ଉପରେ ଅଧିକାରୀମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି। ରାୟଗଡ଼ା ଇଣ୍ଡୋର ଷ୍ଟାଡିୟମଠାରେ 7ମ ରାଜ୍ୟ ଯୋଗାସନ ଚାମ୍ପିୟନସିପ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଉଦ୍ଯାପନୀ ଦିବସରେ ଅତିରିକ୍ତ ଜିଲ୍ଲାପାଳ ନବୀନ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଛନ୍ତି। ପ୍ରତିଯୋଗିତାରେ 20 ଜିଲ୍ଲାରୁ 300 ପ୍ରତିଯୋଗୀ 6 ବୟସ ବର୍ଗରେ 12 ଶ୍ରେଣୀରେ ଅଂଶଗ୍ରହଣ କରିଥିଲେ। ପୁରୀ ଜିଲ୍ଲା ଚାମ୍ପିୟନ ହୋଇଥିବାବେଳେ କେନ୍ଦ୍ରାପଡ଼ା ପ୍ରଥମ ରନର୍ସଅପ୍ ଓ ରାୟଗଡ଼ା ଦ୍ୱିତୀୟ ରନର୍ସଅପ୍ ହୋଇଛି। ବୌଦ୍ଧ ଜିଲ୍ଲା କୁସଙ୍ଗ ରେଞ୍ଜ ଅନ୍ତର୍ଗତ ସାତକୋଶିଆ ଗଣ୍ଡରେ 19 ଘଡ଼ିଆଳ ଶାବକ ଜନ୍ମ ନେଇଛନ୍ତି। ସମସ୍ତ ଶିଶୁ ଶାବକ ସୁସ୍ଥ ରହିଥିବା ନେଇ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ସୂଚନା ମିଳିଛି। ମହାନଦୀ ବନାଞ୍ଚଳରେ ଘଡ଼ିଆଳ

ବଂଶ ବୃଦ୍ଧି ପାଇଁ 35 କୋଟି ମାଇଁ ଓ ଅଣ୍ଡିରା ଘଡ଼ିଆଳ ଛଡ଼ାଯାଇଥିଲା। ପାଣିପାଗ। ରାଜ୍ୟରେ ଗ୍ରୀଷ୍ମ ଲହରୀ ଜାରି ରହିଛି। ଆସନ୍ତା 2 ଦିନ ପର୍ଯ୍ୟନ୍ତ ପାଗ ପରିବର୍ତ୍ତନର ସମ୍ଭାବନା ନଥିବା ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ରାଜ୍ୟରେ ଆସନ୍ତା 24 ଘଣ୍ଟା ମଧ୍ୟରେ ଗରମ ଓ ଗୁଳୁଗୁଳି ବୃଦ୍ଧି ପାଇବା ନେଇ ସତର୍କ ସୂଚନା ଜାରି କରାଯାଇଛି। ମଧ୍ୟାହ୍ନ 12 ସୁଦ୍ଧା ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ଠାରେ ସର୍ବୋଚ୍ଚ ତାପମାତ୍ରା 44.5 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ସମ୍ବାଦ ଶେଷ ପୂର୍ବରୁ ପୁଣି ଥରେ ମୁଖ୍ୟ ସମ୍ବାଦ। ରାଜ୍ୟରେ ଶିଳ୍ପାୟନ ବୃଦ୍ଧି ଓ ସ୍ଥାନୀୟ ଲୋକଙ୍କ ନିଯୁକ୍ତି ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି କହିଲେ ମୁଖ୍ୟମନ୍ତ୍ରୀ। ପାରାଦୀପଠାରେ 65,000 କୋଟି ଟଙ୍କାର ଅତ୍ୟାଧୁନିକ ନୂତନ ସମନ୍ୱିତ ଇସ୍ପାତ କାରଖାନାର କଲେ ଶିଳାନ୍ୟାସ। ବୃଦ୍ଧି ପାଉଥିବା ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସତର୍କତା ଅବଲମ୍ବନ କରିବାକୁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ। ଓଡ଼ିଶାର ଖାଲି ଥିବା ଗୋଟିଏ ରାଜ୍ୟସଭା ଆସନ ପାଇଁ ଆସନ୍ତା ମାସ 18 ତାରିଖରେ ହେବ ଉପନିର୍ବାଚନ। ଏବଂ ଚଳିତ ଶିକ୍ଷାବର୍ଷ ସ୍ନାତକ ପାଠ୍ୟକ୍ରମରେ ନାମଲେଖା ପାଇଁ ଆଜିଠାରୁ ଆରମ୍ଭ ହେଉଛି ଆବେଦନ ପ୍ରକ୍ରିୟା। ଅଧିକ ସମ୍ବାଦ ପାଇଁ ଆପଣମାନେ newsoneair.gov.in ୱେବ୍ସାଇଟ୍ ଏବଂ newsoneair ଆପ୍ରେ ଲଗ୍ଇନ୍ କରିପାରିବେ। ବର୍ତ୍ତମାନ ପାଇଁ ଆଞ୍ଚଳିକ ସମ୍ବାଦ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45ରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ପ୍ରଚାରିତ ହେଉଛି 308.6 meter ତଥା 972 କିଲୋହର୍ଟ୍ଜ ଯୋଗେ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
4: କଣ ରିମା, ଘରେ ସୋଲାର ଲଗେଇଦେଲ?
5: ହଁ ମଧୁ ଅପା, ଏବେ ଆଉ ବିଜୁଳି ବିଲ୍ ପାଇଁ ଚିନ୍ତା ନାହିଁ।
4: ଚିନ୍ତା ନାହିଁ ମାନେ?
5: ହଁ ଅପା, ସୋଲାର କରିଦେଲେ ମାସକୁ 300 ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ବିଲ୍ ବଞ୍ଚିଯିବ।
4: ସତରେ?
5: ଖାଲି ସେତିକି ନୁହଁ ଅପା, ସୌରଶକ୍ତି ବ୍ୟବହାର କଲେ ପରିବେଶ ବି ସୁରକ୍ଷିତ ରହିବ।
6: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
7: ପଶୁପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ କିଛି ଉପାୟ।
8: ଅଂଶୁଘାତ ନ ହେବା ପାଇଁ ଦିନ 11:00 ଅପରାହ୍ନ 3:00 ପର୍ଯ୍ୟନ୍ତ ଟାଣ ଖରାରେ ଗୃହପାଳିତ ପ୍ରାଣୀମାନଙ୍କୁ ବାହାରକୁ ନ ଛାଡ଼ି ଗୁହାଳରେ କିମ୍ବା ଛାଇ ସ୍ଥାନରେ ରଖନ୍ତୁ।
7: ପଶୁପକ୍ଷୀଙ୍କୁ ସ୍ୱଚ୍ଛ ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ, ଏବଂ ପ୍ରାଣୀଙ୍କ ବିଶ୍ରାମ ସ୍ଥାନ ବା କୋଠରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
8: ଗୁହାଳ କବାଟ ଓ ଝରକାରେ ଓଦା ଅଖା ଝୁଲାଇ ମଝିରେ ମଝିରେ ପାଣି ସିଞ୍ଚନ କରନ୍ତୁ।
7: ବୁଲା ପଶୁ ଓ ପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ ଘର ଆଗରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
8: ଅଂଶୁଘାତ ହେଲେ ପଶୁପକ୍ଷୀମାନେ କିଛି ଖାଆନ୍ତି ନାହିଁ, ପାଟି ବାଟେ ନିଶ୍ୱାସ ନେବା ସହିତ ଧକେଇ ହୁଅନ୍ତି, ପାଟିରୁ ଓ ନାକପୁଡ଼ାରୁ ଫେଣ ବାହାରେ ଓ ସମୟ ସମୟ ଜିଭ ପଦାକୁ ବାହାରି ଆସେ।
7: ଅଂଶୁଘାତ ଆକ୍ରାନ୍ତ ପ୍ରାଣୀଙ୍କୁ ତୁରନ୍ତ ଥଣ୍ଡା ଛାଇ ସ୍ଥାନକୁ ସ୍ଥାନାନ୍ତରିତ କରନ୍ତୁ। ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦେବା ସହିତ ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କ ସହ ପରାମର୍ଶ କରନ୍ତୁ।
8: ଅଧିକ ଜାଣିବା ପାଇଁ ଟୋଲ୍ ଫ୍ରି ନମ୍ବର 1962 କିମ୍ବା 155333 ରେ ଯୋଗାଯୋଗ କରନ୍ତୁ।
7: ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଓଡ଼ିଶା ସରକାର।
0: ଯୁବବାଣୀ।

0: ମଣିଷଟିଏ ଧନ ପଛରେ ଗୋଡ଼ାଇ ଭୁଲିଯାଏ ବାସ୍ତବ ଜୀବନକୁ, ଅଣଦେଖା କରିଦେଇଥାଏ ସମସ୍ତ ସମ୍ପର୍କକୁ, ଶେଷରେ ନିଜର ପରିଚୟ ଖୋଜି ବୁଲୁଥାଏ, କିନ୍ତୁ ଆଉ ନିଜକୁ ବି ସେ ଜାଣିପାରିନଥାଏ।
1: କିନ୍ତୁ ଜାଣ ଶ୍ରିୟା, ଅନେକ ମଣିଷ ଅଛନ୍ତି ପରିବାରର ବୋଝକୁ ବୋହି ଭଲ ଚାକିରିଟିଏ ଖୋଜି ଖୋଜି ହାରିଯାଆନ୍ତି, ଆଉ ଧନ ନଥିବା ମଣିଷ ପାଖରୁ ସବୁ ସମ୍ପର୍କ ବି ଦୂରେଇ ଯାଏ, ଆଉ ଜୀବନରେ ସଂଗ୍ରାମ କରୁ କରୁ ସେ ଥକି ଯାଇ ବିଶ୍ରାମ ପାଇଁ ଯେବେ ଆଶ୍ରୟ ଖୋଜେ ତାକୁ ମିଳେ ଖାଲି ନିରାଶା। ସେ ଭୁଲିଯାଏ ଶାନ୍ତିରେ ଟିକେ ଶୋଇବା, ନିଦ ହଜିଯାଇଥିବା ଆଖିରେ ସେ ଦେଖେ ତାର ଦରଭଙ୍ଗା ସ୍ୱପ୍ନ।
0: ହଁ ବିଶ୍ୱଜିତା, ଜୀବନର ଅନ୍ୟ ନାମ ପରା ସଂଘର୍ଷ, ଆଉ ବିନା ସଂଘର୍ଷରେ ଏଠି କାହାକୁ କିଛି ବି ମିଳିନଥାଏ। ସ୍ୱପ୍ନ ଦେଖି ତାକୁ ପୂରଣ କରିବା ଯେ ଏଠି କାଠିକର ପାଠ, ନିଦରେ ଦେଖିଥିବା ସ୍ୱପ୍ନକୁ ପୂରଣ କରିବା ପାଇଁ ଆଖିରୁ ନିଦ ବି ହଜିଯାଏ।

0: ଜୀବନ ପାଇଁ ଅର୍ଥ ଦରକାର।
1: ଜ୍ୟୋତି, ଏକଥା ତମେ କହୁଛ?
0: କେବଳ ମୁଁ ନୁହେଁ, ଏ ସାରା ଦୁନିଆ ଏ କଥାକୁ ସ୍ୱୀକାର କରେ।
1: ତମେ ବି?
0: ମୁଁ ତ ଦୁନିଆଠୁ ବାହାରେ ନୁହେଁ ନା।
1: ଆଉ ମୁଁ ଯଦି ଭଲ ଇନକମ୍ କରିପାରିଲି?
0: ବହୁତ ଭଲ କଥା, ଆସୁଛି।
1: ପୁଣି କେବେ ଦେଖାବ ଜ୍ୟୋତି?
0: ଯେବେ ତମେ ଇନକମ୍ କରି ଦେଖେଇଦେବ, ଆସୁଛି। ବାଏ।
1: ଅର୍ଥ, ହଁ ଅର୍ଥ, ଭଉଣୀର ବାହାଘର, ବେଦିରୁ ବର ଉଠିଗଲା, ଅର୍ଥ ଦରକାର। ଚାକିରି ମିଳିଲାନି, ଅର୍ଥ ଦରକାର। ମୋ ଜୀବନର ସର୍ବସ୍ୱ ଜ୍ୟୋତି ସିଏ ବି ଚାଲିଗଲା, ସେଇ ଅର୍ଥ ପାଇଁ ମୁଁ କଣ କରିବି? ମୁଁ କଣ କରିବି? ମୁଁ କଣ ମୋ ଜ୍ୟୋତିକୁ ଛାଡ଼ି ବଞ୍ଚିପାରିବି? ମୁଁ କଣ ମୋ ଜ୍ୟୋତିକୁ ଛାଡ଼ି ବଞ୍ଚିପାରିବି?
2: ସତେ କଣ ପ୍ରେମପାତ୍ର ହେଇପାରେ ପୂରାପୂରି ପୂର୍ଣ୍ଣ? ଆକାଶ ଓ ଧରଣୀର ମିଳନ ବିନ୍ଦୁରେ କଣ ଜମା ନାହିଁ ଶୂନ୍ୟ? ପ୍ରେମ ଜୀବନର ଗତି କୁଆଡ଼େ ଏଇ ପ୍ରେମ ପାଇଁ ବଦଳିଯାଏ, ହେଲେ ଜୀବନର ଗତି କୁଆଡ଼େ ଯିବ? ପ୍ରେମର ପରସ ବିନା ଜୀବନରେ ଏହାର କଣ ହବ? ସେ କଣ ଭାଙ୍ଗି ପଡ଼ିବ ନା ପାତର ଗତି ବଢ଼ିଯିବ?
1: ମୁଁ କୋଉ ଷ୍ଟେସନରେ ପହଞ୍ଚିଯାଇଛି ମୁଁ ତ କିଛି ଜାଣିପାରୁନି। ଏଠି ଏତେ ଲୋକ, ଓ ଗଡ୍, କଣ କରିବି?
3: ହେ ବାବୁ, ଏଠି କଣ କରୁଛନ୍ତି? ଟେନସନରେ ଥିବା ପରି ଲାଗୁଛନ୍ତି।
1: ହଁ ହଁ, ନାଇଁ ନାଇଁ, ସେମିତି କିଛି ନାହିଁ।
3: ଚାକିରି ଖୋଜୁଛନ୍ତି ନା?
1: ହଁ ହଁ, ଚାକିରି ଖୋଜୁଛି।
3: ଆଚ୍ଛା, ଆପଣ କୋଉ ଯାଏ ପାଠ ପଢିଛନ୍ତି?
1: ମୁଁ ଏମ୍ଏ ପାସ୍ କରିଛି।
3: ଠିକ ଅଛି, ମୁଁ ଆପଣଙ୍କୁ ଚାକିରି ଦେବି, ମାନେ ଆମ ଅଫିସରେ କାମ କରିବେ।
1: ଚାକିରି ଆପଣଙ୍କ ଅଫିସରେ?
3: କଣ ଭାବୁଛନ୍ତି, ଆସନ୍ତୁ ମୋ ସହିତ, ମାସକୁ 20,000 ପାଇବେ।
1: 20,000?
3: ହଁ, ଏଇ ତ ମାତ୍ର, ତାପରେ କାମ ଦେଖିବା ପରେ ପଇସା ବଢିବ।
1: ହେଲେ ମ୍ୟାଡାମ, ମୋର କାମ କଣ?
3: କିଛି ନାହିଁ, ଖାଲି ଯାହା ହିସାବ ପତ୍ର ରଖିବା କଥା, ବାସ। ରାଜି ତ?
1: ହଁ ହଁ, ମୁଁ ରାଜି।
3: ଓକେ, ଆସନ୍ତୁ ମୋ ସହିତ।
2: ଜୀବନର ଜୀବନ ବଦଳିଗଲା। ପ୍ରତି ମାସରେ ହଜାର ହଜାର ଟଙ୍କା ତା ଘରେ ପହଞ୍ଚିଲା, କିନ୍ତୁ ଜୀବନ ଫେରିନି, ଗାଁ ମାଟି ମାଡ଼ିନି। ଜାଣିନି ସେ ଯେଉଁ ପଇସା ପଠାଉଛି ସେଇଥିରେ ମୀନା ଦେଈର ବାହାଘର ହେଇଛି ନା ନାହିଁ, ବାପା ମେଡିସିନ ଖାଉଛନ୍ତି ନା ନାହିଁ, ଜ୍ୟୋତି ଅପେକ୍ଷା କରିଛି ନା ଆଉ କାହା ହାତ ଧରି ସଂସାର କରୁଛି। ବେଳେବେଳେ ଜୀବନ ଜହ୍ନକୁ ଦେଖି ଛାଟି ପିଟି ହୁଏ, ଖୁବ କାନ୍ଦେ ମନେ ମନେ ନଈ ପଠା। ଉଫ୍, ସେଦିନ
4: କି ସୁନ୍ଦର ଜନରାତି, ଥଣ୍ଡା ପବନ, ଦୂରରେ ନଈଟି ଦିଶୁଛି, ଯିବା ସେଠି ଟିକେ ବସିବା। ଓଃ, କି ଶାନ୍ତି, ମୋ ଗାଁ ଭାରି ମନେ ପଡ଼ୁଛି। ଜ୍ୟୋତି, ଏ ଜହ୍ନ ତମ ପାଖେ ଥିବ ନା? ତା ସାଥିରେ ଆସ ପ୍ଲିଜ, ମୁଁ ଆଉ ପାରୁନି ଜ୍ୟୋତି, ମୁଁ ଆଉ ପାରୁନି। ଦୌଡ଼ିବା ଆରମ୍ଭ କରିବା ଦିନ ମୋ ପାଦ ଶିଥିଳ ହେଇଛି ଜ୍ୟୋତି, ମୁଁ ଆଉ ତମ ଜୀବନ ନାହିଁ ଜ୍ୟୋତି, ମୁଁ ଆଉ ତମ ଜୀବନ ନାହିଁ ନା।
5: ଆରେ, ସେ ନଈପଠାରେ କିଛି ବସିଛି ନା କଣ? ଆରେ, ଦେଖିଲ ଦେଖିଲ, ହେଠି କିଏ ବସିଛି? ପୋଲିସ ନୁହଁ ତ? ଆଟାକିଂ!
6: ଜୀବନ,
5: ଷ୍ଟପ୍ ଫାୟାରିଂ, ଷ୍ଟପ୍ ଫାୟାରିଂ!
1: ଓ, କି କଷ୍ଟ, ମୋ କୋଡ଼ରେ ଗୁଳି ବାଜିଛି।
6: ଜୀବନ, ତମେ ଏମିତି ବେଖିଆଲି ହିଁ କ୍ୟାମ୍ପରୁ ରାତି ଅଧରେ ଉଠିଯିବା ଠିକ ହେଲାନି, କେବଳ ତମ ପାଇଁ ନୁହେଁ ଆମ ସମସ୍ତଙ୍କ ପାଇଁ ବିପଦ।
1: ସରି ସାର, ସରି।
6: ଦ୍ୟାଟ୍ସ ଓକେ। ଦେଖ ଜୀବନ, ଏଠି ଆଉ ଜହ୍ନ ମିଳିବନି, ନଈ ଆଉ ଗୀତ ବି ଗାଇବନି, କେବଳ ଜୀବନରେ ରକ୍ତ ନଈର ଧାର, ବୁଝିଲ? ବାସ୍, ଚାଲ। ରିଲାକ୍ସ ଜୀବନ, ରିଲାକ୍ସ।
2: ଜ୍ୟୋତିକୁ, ସ୍ମୃତିକୁ, ଜହ୍ନରାତିକୁ, ଆଉ ତାର ସେଇ ସରଳ ଛାତିକୁ ପାଇନଥିଲା ଜୀବନ ରାୟ। ଯେଉଁଦିନ ନିଜ ଅଗୋଚରରେ ଜ୍ୟୋତି ମନ କଥା ଶୁଣି ସେ ଟ୍ରେନ୍ରେ ବସି ଅଜଣା ଷ୍ଟେସନରେ ଓହ୍ଲାଇଥିଲା, ମାସ ଶେଷକୁ 20-25 ହଜାର ଟଙ୍କା ସେ ଦରମା ପାଉଥିଲା। ଆଉ ସେଦିନ ଜହ୍ନ ସହ ଭେଟ ହେବା ପରେ ଜହ୍ନକୁ ସେ ଜ୍ୟୋତିର ଖବର, ଗାଁର ଖବର, ବୋଉ ହାତ ପିଠା, ଭିଜାମାଟି ବାସ୍ନା ମାଗି ବସିଲା ଯେ ତା ଗୋଡ଼ରୁ ବହିଗଲା ରକ୍ତ, ଖାଲି ରକ୍ତ।

0: ସବୁ ଚଳିଗଲା। ମୁଁ ଏ କ'ଣ କଲି, ମୁଁ ଏ କ'ଣ କଲି, ମୋ ଗାଁକୁ ମୁଁ ଛାଡ଼ିଦେଲି, ମୁଁ ଏ କ'ଣ କଲି।
1: ଆମ ସଂଘର ମୁଖ୍ୟ ପରିଚାଳକ ଜୀବନ ରାୟଙ୍କର
2: ଏ କି ପ୍ରଭାବ?
0: ସାର, ମୋ ଗାଁ, ମୋ ଘର, ମୋ ବାପା, ମୋ ବୋଉ, ମୋ ଜ୍ୟୋତି।
1: ଆରେ ତମେ ତ ତମର ହିଁ ନାହ ଜୀବନ ରାୟ, ପୁଣି ତମ ଗାଁ, ତମ ଘର। ଭାବ ପ୍ରବଣତାରେ ଜୀବନ ଜି ହୁଏନି। ଜୀବନ ଉଠ, ଆରେ ଉଠ, ମୁଡ୍ ଚେଞ୍ଜ କର, ଯାଅ ସେପଟେ ଡ୍ୟାନ୍ସ ଦେଖ। ଆରେ ସୁରାରେ ହଜି ଯାଅ, ସୁରାରେ ହଜି ଯାଅ।
0: ସାର, ମୁଁ ଏମିତି ଜୀବନ ଚାହୁଁନଥିଲି ସାର, ମୁଁ ଏମିତି ଜୀବନ ଚାହୁଁନଥିଲି ସାର।
1: ସବୁ ଚାହିଁବା ମିଳେନି ଜୀବନ, ଜୀବନଟା ଏମିତି ଏଠି ଏ ଅନ୍ଧକାରମୟ ଦୁନିଆରେ ପାଦ ଦେବା ପରେ କେବଳ ଏତିକି ସତ ଯେ ଟଙ୍କା ରୋଜଗାର କରିବା, ବାସ୍।
0: କାହା ପାଇଁ ସାର, କାହା ପାଇଁ?
1: ନିଜ ପାଇଁ, କେବଳ ନିଜ ପାଇଁ। ଅନ୍ଲି ଫର୍ ୟୁ, ଅନ୍ଲି ଫର୍ ୟୁ ଲାଇକ୍ ମି।
0: ସାର, ଏ କଣ କହୁଛନ୍ତି ସାର?
1: ସ୍ୱପ୍ନ ଓ ସତ ଭିତରେ ଗୋଟେ ଲମ୍ବା ପଥ ଥାଏ ଜୀବନ, ସେ ପଥରେ ଚାଲୁ ଚାଲୁ କେବେ ରାତି ପାହିଯାଏ ତ କେବେ ଅଧା ନିଦରୁ ଉଠିବାକୁ ହୁଏ। ମନେ ରଖ ଜୀବନ, ଏଠି ସମସ୍ତେ ଜଣେ ଜଣେ ଜୀବନ ରାୟ, ସମସ୍ତେ ହସନ୍ତି, ପଇସା କମାନ୍ତି, ହେଲେ ଛାତି ଭିତରେ ପାହାଡ଼ଠୁ ଆହୁରି ଉଚ୍ଚରେ ଥାଏ କୋହ। ଲେଟ୍ ଇଟ୍, ଡୋଣ୍ଟ ବି ଇମୋସନାଲ। ହଁ ଜୀବନ, ଶୁଣ, ତମେ ନେକ୍ସଟ ପ୍ଲାନ୍ ପାଇଁ ପ୍ରିପେୟାର କର।
0: ନା, ମୁଁ ମୁକ୍ତି ଚାହେଁ ସାର, ମୁଁ ମୁକ୍ତି ଚାହେଁ।
1: ମୁକ୍ତି? ସେ ଶବ୍ଦ ମରିଯାଇଛି ଜୀବନ, ସେ ଶବ୍ଦ ମରିଯାଇଛି। ଏବେ କେବଳ ଜୀବନ ଥିବା ଯେ ଜିଇଁ ଥାଅ ଏମିତି, ବାସ୍। ତମେ ଏବେ ପୋଲିସର ମୋଷ୍ଟ ୱାଣ୍ଟେଡ୍ ଲିଷ୍ଟରେ ଅଛ, ବାହାରକୁ ଗଲେ ପୋଲିସ ତମକୁ ଗୁଳି କରି ମାରିଦେବ, ନଚେତ୍ ବନ୍ଦୀର ଘୃଣ୍ୟ ଜୀବନ ଭିତରେ ତମକୁ ଛାଡ଼ିଦେବ। ତାଛଡ଼ା ଏଠୁ ଯିବା ଅସମ୍ଭବ ଜୀବନ, ଏଠୁ ଯିବା ଅସମ୍ଭବ। ଏଇମାନେ ଯେଉଁମାନେ ତମ ନିର୍ଦ୍ଦେଶରେ କାମ କରୁଛନ୍ତି, ଏମାନେ ଏତେ ବିଶ୍ୱସ୍ତ, ଏମାନେ ତମର ବିଶ୍ୱସ୍ତ, ଆମର ବି ବିଶ୍ୱସ୍ତ, ହେଲେ ସେଇମାନେ ତମକୁ ମୁହୂର୍ତ୍ତକ ମଧ୍ୟରେ ମାରି ଶୋଇଦେବେ।
0: ସାର୍,
1: ତମେ ସେ ଧାରଣା ମନରୁ ପୋଛି ଦିଅ ଜୀବନ। ଆରେ ଆଗକୁ ଦେଖ, ରିଲାକ୍ସ ମାଇ ବ୍ରଦର, ରିଲାକ୍ସ।
0: ରିଲାକ୍ସ କେତେ ସହଜ ଶବ୍ଦଟେ ସାର୍ କହିଲେ ଚାଲିଗଲେ। ମୁଁ ମୋ ଆଖି ଆଗରେ ମୋ ଗାଁ, ମୋ ବାପା, ମୋ ବୋଉ, ମୋ ଜ୍ୟୋତି, ମୋ ପିଲାଦିନ ସବୁ ଚାଲିଗଲା, ପୁଣି ପୁଣି ମୋ ହାତରେ। ଜୀବନ ରଖିବାର ଅଧିକାର ନାହିଁ, ନା ମୋର ଜୀବନ ରଖିବାର ଅଧିକାର ନାହିଁ।

ଜୀବନ ରାୟର ମୃତଦେହ ଶୋଇଯାଇଥିଲା ମାଟିରେ, ନିଶବ୍ଦ, ନିଥର, ନିରବପଣରେ। ସେ ନିଜେ ନିଜେ ଶେଷ କରିଦେଇଥିଲା ତା ଜୀବନକୁ, ଜୀବନ ରାୟର ଜୀବନକୁ। ଇଏ କ'ଣ ଜୀବନ? ଜୀବନର ସମାଧାନ? ଯୁବ ସମାଜ ଦେଶର ମେରୁଦଣ୍ଡ, ସେମାନଙ୍କ ପାଇଁ ଏ ଦେଶ। ସେମାନେ କ'ଣ ଡିସିସନ ନେବାରେ ଏତେ ଭୁଲ କରିବା ଉଚିତ? ଜୀବନ ରାୟ ଯାହା କଲା ଠିକ ନା ଭୁଲ? ଯଦି ସେ ତାହା କରିନଥାନ୍ତା ସେ କ'ଣ କରିଥାନ୍ତା? ଏ ଅମୀମାଂସିତ ପ୍ରଶ୍ନ ସମୂହର ସମାଧାନ।

ପାଲା ଶୁଣିପାରିବେ ରାତି 8:15 ପରିବେଷଣ କରିବେ ଦେବେନ୍ଦ୍ର କୁମାର ପରିଡ଼ା ଏବଂ ସାଥୀ କଳାକାର ଲୋକଗୀତରେ ଖଞ୍ଜଣି ରହିଛି ରାତି 10:00 ପରିବେଷଣ କରିବେ ନଟବର ସେଠି ଏବଂ ସାଥୀ କଳାକାର ସିନେତରଙ୍ଗ କାର୍ଯ୍ୟକ୍ରମରେ ଚଳଚ୍ଚିତ୍ରର ଗୀତ ରହିଛି ରାତି 10:30 ଏଥିଲା ଶ୍ରୋତାବନ୍ଧୁ ଆଜି ସନ୍ଧ୍ୟାରେ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା ଏତଦ୍ବ୍ୟତୀତ ଅନ୍ୟ ସମସ୍ତ କାର୍ଯ୍ୟକ୍ରମଗୁଡ଼ିକ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ ଦିଲ୍ଲୀ ଏବଂ ବିବିଧ ଭାରତୀ ରାଷ୍ଟ୍ରୀୟ ସେବାରୁ ଆକାଶବାଣୀ କେନ୍ଦୁଝର।

ଆକାଶବାଣୀ କେନ୍ଦୁଝର ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ସନ୍ଧ୍ୟା 6:02। ଏଥର ଶୁଣନ୍ତୁ ଆଦିବାସୀ ଗୀତର କାର୍ଯ୍ୟକ୍ରମ ବନସୁରଭି। ଆଜିଥିରେ ରହିଛି ସାନ୍ତାଳୀ ସମ୍ପ୍ରଦାୟର ଗୀତ। ପରିବେଷଣ କରୁଛନ୍ତି ଧର୍ମେନ୍ଦ୍ର ହେମ୍ରମ ଏବଂ ସାଥୀ କଳାକାର।

0: ନମସ୍କାର। ଆକାଶବାଣୀ କେନ୍ଦୁଝର ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ସନ୍ଧ୍ୟା 6:10 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ରାମଚରିତ ମାନସ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀର କଟକ କେନ୍ଦ୍ରରୁ।
1: ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀ ଦାସ ବିରଚିତ ଶ୍ରୀରାମଚରିତ ମାନସର 30ତମ ଭାଗ।
2: ଏପିସୋଡ୍ 30 30।

ଆକାଶବାଣୀ କେନ୍ଦୁଝର ଶ୍ରୋତାବନ୍ଧୁ, ସାମାନ୍ୟ ଯାନ୍ତ୍ରିକ ତ୍ରୁଟି କାରଣରୁ ବର୍ତ୍ତମାନ ପ୍ରସାରିତ ହେବାକୁ ଥିବା ଆକାଶବାଣୀ କଟକ କେନ୍ଦ୍ରର କାର୍ଯ୍ୟକ୍ରମ ବ୍ୟାଘାତ ସୃଷ୍ଟି ହୋଇଥିବାରୁ ଆମ କେନ୍ଦ୍ରରୁ ଶୁଣୁଛନ୍ତି କିଛି ଚଳଚ୍ଚିତ୍ରର ଗୀତ।

ଶୁଣୁଥିଲେ କେତୋଟି ଚଳଚ୍ଚିତ୍ରର ଗୀତ। ଆକାଶବାଣୀ କେନ୍ଦୁଝର କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ 198.3 MHz ତଥା 1584 KHz ଯୋଗେ, ଏଫ୍ଏମ୍ ବ୍ୟାଣ୍ଡ 100.1 MHz ଯୋଗେ। ଏହି କାର୍ଯ୍ୟକ୍ରମ ଆପଣ ଏକାସଙ୍ଗେ ଶୁଣିପାରୁଛନ୍ତି ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ। ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ସନ୍ଧ୍ୟା 7 ହେବାକୁ ଯାଉଛି। ଏଥର ଶୁଣନ୍ତୁ ଓଡ଼ିଆ ଆଲବମ୍ ଗୀତ। ପ୍ରାରମ୍ଭରେ ଗୀତଟିକୁ କଣ୍ଠଦାନ କରିଛନ୍ତି ମହମ୍ମଦ ଅଜିଜ୍।

ଶୁଣୁଥିଲେ ଓଡ଼ିଆ ଆଲବମ୍ ଗୀତ। ଶେଷ ଗୀତଟିକୁ କଣ୍ଠଦାନ କରିଥିଲେ ତୋହିନ। ଆକାଶବାଣୀ କେନ୍ଦୁଝର, ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ରାତି 7:15 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀର କଟକ କେନ୍ଦ୍ରରୁ।

କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ ବର୍ତ୍ତମାନ ରାତି 7:15। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ଶୁଣିପାରିବେ ଟିକିଏ ପରେ।

ବ୍ୟବସ୍ଥାକୁ ଆଧୁନିକୀକରଣ କରିବା ସହିତ ଦେଶବ୍ୟାପୀ ଥିବା ସୁଲଭ ଖୁଚୁରା ବିକ୍ରୟ କେନ୍ଦ୍ରଗୁଡ଼ିକ ମଧ୍ୟ ଉପକୃତ ହୋଇପାରିବେ ବୋଲି ଶ୍ରୀ ପ୍ରସାଦ କହିଛନ୍ତି। ସେ କହିଛନ୍ତି ସାର୍ଥକ ବିଜୟ ଯୋଜନାରେ ତିନୋଟି ପ୍ରମୁଖ କୃତ୍ରିମ ବୁଦ୍ଧିମତା ସକ୍ଷମ ମଜୁର ରହିଛି। ସେଗୁଡ଼ିକ ହେଲା ନିର୍ମଲ, ଆଶା ଓ ସକ୍ଷମ। ନିର୍ମଲ ମାଧ୍ୟମରେ ସାଧାରଣ ବଣ୍ଟନ ବ୍ୟବସ୍ଥାର ହିତାଧିକାରୀମାନେ କୃତ୍ରିମ ବୁଦ୍ଧିମତା ଭିତ୍ତିକ ରିଅଲ ଟାଇମ୍ ପଞ୍ଜୀକରଣ କରିପାରିବେ। ହିତାଧିକାରୀମାନେ ବିଭିନ୍ନ ଭାଷାରେ କୃତ୍ରିମ ବୁଦ୍ଧିମତା ଭିତ୍ତିକ ଅଭିଯୋଗ ଆଶା ମଜୁରିରେ ଦାଖଲ କରିପାରିବେ। ସେହିଭଳି ଯୋଗାଣ ଶୃଙ୍ଖଳ ବ୍ୟବସ୍ଥାକୁ ଅଧିକ ସଶକ୍ତ କରିବା ସହିତ ଖାଦ୍ୟଶସ୍ୟ ପରିବହନ କରୁଥିବା ଜାଲକୁ ଟ୍ରାକିଂ କରିବା ଦିଗରେ କୃତ୍ରିମ ବୁଦ୍ଧିମତା ଭିତ୍ତିକ ମଡେଲ ସକ୍ଷମ ସହାୟତା ପ୍ରଦାନ କରିବେ ବୋଲି ଶ୍ରୀ ପ୍ରସାଦ କହିଛନ୍ତି। ସେ କହିଛନ୍ତି ଖାଦ୍ୟଶସ୍ୟର ଆନ୍ତଃରାଜ୍ୟ ପରିବହନ ଏବଂ ସୁଲଭ ଖୁଚୁରା ବିକ୍ରୟ କେନ୍ଦ୍ର ଡିଲରମାନଙ୍କ ଲାଭାଂଶ ଏବଂ ବର୍ତ୍ତମାନର କେନ୍ଦ୍ରୀୟ ପାଣ୍ଠି ସହାୟତା ଜାରି ରଖିବା ସମ୍ପର୍କିତ ନିୟମାବଳୀଗୁଡ଼ିକୁ ମଧ୍ୟ ସଂଶୋଧନ କରିବାକୁ ଆଜିର କ୍ୟାବିନେଟ୍ ନିଷ୍ପତ୍ତି ନେଇଛି। ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ 1,35,00,000 ନାଗରିକଙ୍କୁ ସୁରକ୍ଷିତ ରଖିବା ଦିଗରେ ସରକାରଙ୍କ ପ୍ରତିବଦ୍ଧତା ପୂର୍ଣ୍ଣ କରିବା ଲାଗି ଏହି ଯୋଜନା ଚାଲୁ କରିବ। ଏହି ଯୋଜନା ବର୍ତ୍ତମାନର ସାଧାରଣ ବଣ୍ଟନ ବ୍ୟବସ୍ଥା ଯୋଜନା ବଦଳରେ କାର୍ଯ୍ୟକାରୀ କରାଯାଉ ନାହିଁ ବୋଲି ଶ୍ରୀ ପ୍ରସାଦ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ଦେଶବ୍ୟାପୀ ଅବ୍ୟାହତ ରହିଥିବା ଗ୍ରୀଷ୍ମ ଲହରୀକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନାଗରିକଙ୍କ ହିତ ଉଦ୍ଦେଶ୍ୟରେ ଆବଶ୍ୟକ ପଦକ୍ଷେପ ନେବା ଲାଗି ବିଭିନ୍ନ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଇଛନ୍ତି। ମନ୍ତ୍ରଣାଳୟଗୁଡ଼ିକ ନିଜ ନିଜ ସକ୍ଷମ ଅନୁଯାୟୀ ଏ ଦିଗରେ କିଭଳି ଜନତା

ବିଦେଶୀ ଅନ୍ଲାଇନ୍ ବିଜନେସ୍ କମ୍ପାନୀଗୁଡ଼ିକୁ ଭାରତରେ ପଞ୍ଜୀକୃତ କରିବା ଲାଗି ବାଧ୍ୟତାମୂଳକ କରିଥିଲେ। 2023 ଅଗଷ୍ଟ ମାସରେ ଅନ୍ଲାଇନ୍ ଗେମିଂ କମ୍ପାନୀଗୁଡ଼ିକ ଉପରେ 28% GST ଲାଗୁ କରିବା ଲାଗି

ସିଙ୍ଗାପୁର ଓପନ୍ ବ୍ୟାଡମିଣ୍ଟନ ପ୍ରତିଯୋଗିତାର ପୁରୁଷ ବର୍ଗରେ ଭାରତର ଏକ ପ୍ରଣୟ ବିଜୟୀ ହୋଇଛନ୍ତି। ସେ ଇଣ୍ଡୋନେସିଆ ଜୋନାଥନ୍ ଫ୍ରିଷ୍ଟଙ୍କୁ 10-21, 21-12, 21-18 ସେଟ୍ରେ ପରାସ୍ତ କରିଛନ୍ତି। ମିକ୍ସ ଡବଲ୍ସ ବର୍ଗରେ ଭାରତର ଧ୍ରୁବ କପିଳା ଓ ତାନିଶା କ୍ରାଫ୍ଟଙ୍କ ଯୋଡ଼ି ମାଲେସିଆର

କମ୍ପାନୀ ଗୁଡ଼ିକ ଉପରେ ସରକାରଙ୍କ ଦ୍ୱାରା ପିଛିଲା ଭାବେ ଧାର୍ଯ୍ୟ କରାଯାଇଥିବା 18% ଜିଏସ୍ଟି ଆଦାୟକୁ ବୈଧ ବୋଲି ଘୋଷଣା କଲେ ଶ୍ରୀ ଏବଂ ଆଇପିଏଲ୍ କ୍ରିକେଟ୍ରେ ରାଜସ୍ଥାନ ରୟାଲ୍ସ

0: ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରର କାର୍ଯ୍ୟକ୍ରମ ଆକାଶବାଣୀ କେନ୍ଦୁଝର। ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ି ରାତି 7:31। ଏଥର ଶୁଣନ୍ତୁ କୃଷିଜୀବୀ ବନ୍ଧୁମାନଙ୍କ ନିମନ୍ତେ କାର୍ଯ୍ୟକ୍ରମ ଆମ ଚାଷବାସ। ପ୍ରାରମ୍ଭରେ ରହିଛି କିଛି ବିଜ୍ଞାପନ ବିରତି।
1: ସାବିତ୍ରୀ, ମୁଁ ଅଫିସ ଯାଉଛି।
2: ନିଅ, ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦବ।
1: ବାପରେ, ଏତେ ଟଙ୍କା!
2: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
1: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
2: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
3: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
4: QR କୋଡ୍ ସ୍କାନ୍ କରନ୍ତୁ, 5,000 ର କ୍ୟାଶବ୍ୟାକ୍ ପାଆନ୍ତୁ। ବାଃ, ଆଜି ବଢିଆ ଦିନ।
5: ଫସିଲା UPI ପିନ୍ ଏଣ୍ଟ୍ରିଂ କେବଳ ଟଙ୍କା ପଠେଇବା ପାଇଁ ଉଦ୍ଦିଷ୍ଟ।
6: RBI କହେ,
7: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ
0: ସବୁରି ଭାଷାରେ କେବଳ ଆକାଶବାଣୀ।

0: ଓଡ଼ିଶାର ସୁନାମଧନ୍ୟ ଶିକ୍ଷାନୁଷ୍ଠାନ ସିଟିଜିରେ ନାମଲେଖା ଆରମ୍ଭ ହୋଇଛି। ଯୁକ୍ତ ଦୁଇ ବିଜ୍ଞାନ କଳା ଓ ବାଣିଜ୍ୟ ଏବଂ ଯୁକ୍ତ ତିନି କଳା ବାଣିଜ୍ୟ ଓ ବିଜ୍ଞାନ ଅନର୍ସ ଏବଂ କମ୍ପ୍ୟୁଟର ସାଇନ୍ସ ସହ ବୈଷୟିକ ପାଠ ଭାବେ MBA, MCA, MSW, MFC, ଲାଇବ୍ରେରୀ ବିଜ୍ଞାନ BBA, BCAରେ ନାମଲେଖା ହେଉଛି। ବିଭିନ୍ନ ବିଭାଗରେ ସଫଳତା ପାଇ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଥିବା ସିଟିଜିରେ ଆପଣଙ୍କର କ୍ୟାରିୟର ଗଢ଼ନ୍ତୁ। ନାମଲେଖା ପାଇଁ ଯୋଗାଯୋଗ କରନ୍ତୁ 9437157802 ଏବଂ 7008547809, 7008690 ନମ୍ବରରେ।
1: ସମାଧାନ ସମାରୋହ 2026। ବନ୍ଧୁଗଣ, ମାନ୍ୟବର ସୁପ୍ରିମ କୋର୍ଟରେ ବିଚାରାଧୀନ ଥିବା ପାରିବାରିକ ବିବାଦ, ଦୁର୍ଘଟଣା ଜନିତ କ୍ଷତିପୂରଣ ମାମଲା, ଚେକ୍ ବାଉନ୍ସ ମାମଲା, ଭୂ ଅଧିଗ୍ରହଣ ଜନିତ ମାମଲା, ରଫା ଯୋଗ୍ୟ ଫୌଜଦାରୀ ମାମଲା, ଶ୍ରମ ବିବାଦ ଓ ଅନ୍ୟାନ୍ୟ ଉପଯୁକ୍ତ ମାମଲା ଯେଉଁଥିରେ ଆପୋଷ ବୁଝାମଣା ହେବା ସମ୍ଭବ, ଆଗାମୀ ଅଗଷ୍ଟ ମାସ 21, 22 ଓ 23 ତାରିଖରେ ଏକ ବିଶେଷ ଲୋକ ଅଦାଲତ ମାଧ୍ୟମରେ ଭାରତର ମାନ୍ୟବର ସୁପ୍ରିମ କୋର୍ଟ ନୂଆଦିଲ୍ଲୀଠାରେ ଫଇସଲା କରାଯିବ। ଏହାର ସବିଶେଷ ବିବରଣୀ ପାଇଁ ନିକଟସ୍ଥ ଆଇନ ସେବା ଅନୁଷ୍ଠାନ କିମ୍ବା 1500 ଯୋଗାଯୋଗ କରନ୍ତୁ।
2: କେନ୍ଦୁଝର ଜିଲ୍ଲାର ବିଶ୍ୱାସଯୋଗ୍ୟ ଓ ଭରସାର ଏକମାତ୍ର ପ୍ରତିଷ୍ଠାନ କନକ ଜୁଏଲେରୀ ଓ କନକ ଗାର୍ମେଣ୍ଟସ।
3: ସୁନା, ରୂପା, ହୀରା, ଡ୍ରେସ୍ ଓ ଲୁଗା ପାଇଁ କନକ ଜୁଏଲେରୀକୁ ଆସନ୍ତୁ।
2: କନକ ଜୁଏଲେରୀ, BS ମଲ, ଧୋପାଡିଆ ଛକ, କେନ୍ଦୁଝର। ମୋବାଇଲ 9437632517।

0: ମାଧିଏ ଭାଇ, ପ୍ରଭୁଙ୍କର ନାଁ ତ କାର୍ଯ୍ୟକ୍ରମରେ ନେଲେ, ୟା ପୂର୍ବରୁ ବି ପାଣିପାଗ କଥା ତଥା ଆମର ଯୋଉ ଭଲ ସୂଚନାଟିଏ ବି ଆମ ଚାଷୀ ଭାଇ ଓ ଭଉଣୀ ମାନଙ୍କୁ ବି ଶୁଣେଇଲେ। ହେଲେ ଦେଖ, ବୈଠକ ଘର ଆମର ନିତିଦିନିଆ କଥା, ଜ୍ୟେଷ୍ଠ ମାସ ଯୋଉ ଗୁଳୁଗୁଳି ହଉଛି, ଆମ୍ବ ପଣସ ପାଚିକି ଗଡି ଯାଉଛି।
1: ଦେଖ, ବର୍ତ୍ତମାନ ସମସ୍ତେ ଜାଣିଗଲେଣି, ଯଦି ଆମ ଚାରିପାଖରେ ପର୍ଯ୍ୟାପ୍ତ ଗଛ ପତ୍ର ଅଛି ତାହେଲେ ଆମର ପରିବେଶ ଟିକେ ହେମାଳ ରହିବ, ଏତେଟା ଗରମ ଲାଗିବ ନାହିଁ। ସେଥିପାଇଁ ପାରୁ ପର୍ଯ୍ୟନ୍ତ ପ୍ରାୟତଃ ପ୍ରତ୍ୟେକ ପରିବାର କାହିଁକି ଅନେକ ଗାଁ ସାହିରେ ଲୋକମାନେ ମଧ୍ୟ ମେଳି କରିକି ଉଜଡ଼ା ଜଙ୍ଗଲକୁ ସଂରକ୍ଷିତ କରୁଛନ୍ତି, ଗଛ ପତ୍ର ଲଗାଉଛନ୍ତି। ଆଉ ୟାରି ଯୋଗୁଁ ବର୍ତ୍ତମାନ ଅନେକ ଆମର ଯୋଉ ଆମ୍ବ ଗଛ ହେଲା, ଜାମୁ ଗଛ ହେଲା, ପଣସ ଗଛ ହେଲା, ଏମିତି ଆମ ଚାରିପାଖରେ ଦେଖାଦେଇଛି। ଆଉ ଯୋଗକୁ ଏ ବର୍ଷ ଆମ୍ବ ଆମ ଅଞ୍ଚଳରେ ଯେମିତି ଆସିଥିଲା, ହଁ ହଁ, ଗତ ବର୍ଷଟା ଯଦି ଏତେ ଆସିନଥିଲା କିନ୍ତୁ ଏ ବର୍ଷ ପର୍ଯ୍ୟାପ୍ତ ଆସିଛି।
0: ଆଉ ସେଇ ଅନୁଯାୟୀ ମାଧ୍ୟମରେ ବଜାରରେ ମଧ୍ୟ ଆମ୍ବ ଏତେ ମାତ୍ରାରେ ବିକ୍ରି ହଉଛି ଯେ ଲୋକ କିଣିବେ ମାନେ କାହା ପାଖରୁ କିଣିବେ ନିଜେ କିଛି ଭାବି ପାରୁନାହାନ୍ତି।
1: ଏ ଗୌରା ଭାଇ, ତାପରେ ମଝିରେ ମଝିରେ ଆମର କାଳ ବୈଶାଖୀ ଯୋଉ ହେଉଛି, କୋଉ ଅଞ୍ଚଳରେ ଝଡ଼ ତୋଫାନ ହେଇଯାଉଛି, ଯଦି ସେଠି
0: ପଡିଯାଉଛି। ଏ ତମେ ସେଇ କଥା କହୁଛ, ଆମ ବୈଠକ ଘର ସାଇଡ ଗଛଟି ଦେଖୁନ କେତେ ଆମ୍ବ ପୁରା ପଡିଛି, ସେଠୁ ନେବା ପାଇଁ ଲୋକ ମିଳୁନାହାନ୍ତି।
1: କଣ କରିବା, ସଭିଙ୍କ ବାଡିରେ ତ ପ୍ରାୟ ବର୍ତ୍ତମାନ ଆମ ଆମ୍ବ ଅଛି। ଆଉ ଯୋଉ ଆମ୍ବ ଟିକେ ବେଶୀ ମିଠା କଲମି ଆମ୍ବ ହେଇଛି, ଦେଖିଲା ପରେ ଆମ୍ବ ହଉଛି, ସେଗୁଡାକ ନେଉଛନ୍ତି, ଅନ୍ୟ ଗୁଡାକ ଏମିତି ପଡି ରହୁଛି, ସଢି ଯାଉଛି, ନହେଲେ ଗାଈ ଗୋରୁଙ୍କ ମୁହଁରେ ଯାଉଛି। ଆଉ
0: ସେଇ କଥା ମାଧ୍ୟମ ଠିକ କଥା ଟିକେ କହିଲ ଯେ, ହେଲେ ଦେଖ, ଆମେ ବି ବୈଠକରେ ବହୁତ ଥର ଶୁଣେଇଛନ୍ତି, ଏଇ ଆମ୍ବ ପଣସ ଯୋଉ ମାନେ ଗଡୁଛି, ତାର ଆମ୍ବ ପଣସର ବି ଆମେ ପ୍ରକ୍ରିୟାକରଣ ଯଦି କରନ୍ତେ, ବିଭିନ୍ନ ଖାଦ୍ୟଯୁକ୍ତ ସାମଗ୍ରୀ ବି ପ୍ରସ୍ତୁତ କରାଯାଇପାରୁଛି ଯେ।
1: ତେବେ ଗୌରା ଭାଇ, ଯୋଉ ଆମ୍ବ ଆଉ ପଣସର ପ୍ରକ୍ରିୟାକରଣ, କାହିଁକି ନା ବର୍ତ୍ତମାନ ସମୟରେ ଏଇ ଦୁଇଟା ଫଳ ପର୍ଯ୍ୟାପ୍ତ ମିଳୁଛି, ସେଇ ଆମ୍ବ ଆଉ ପଣସର ପ୍ରକ୍ରିୟାକରଣ କେମିତି କଣ କରାଯାଇ ପାରିବ, ସେ ସମ୍ପର୍କରେ ଜଣେ ମହାଶୟଙ୍କ ସହିତ ଟିକେ କଥା ହଉଛି, ଏ ମନ ଦେଇ ଶୁଣିଲ।
2: ମୁଁ ବର୍ତ୍ତମାନ କୃଷି ବିଜ୍ଞାନ କେନ୍ଦ୍ର ମୟୂରଭଞ୍ଜ ୱାନ ସାମାଖୁଣ୍ଟା ଗୃହ ବିଜ୍ଞାନୀ ହିସାବରେ କାମ କରୁଛି। ଏଇଠି ମୋର ଅଭିଜ୍ଞତା 7 ବର୍ଷ ଉପରେ ହେଇଗଲାଣି। ଆଉ ଏମିତି ମୁଁ ଖାଲି ମୟୂରଭଞ୍ଜରେ କାମ କରିନି, ୟା ପୂର୍ବରୁ ଆପଣଙ୍କର ପୁରୀରେ କାମ କରିଛି, ସୋନପୁରରେ କାମ କରିଛି, ଗଞ୍ଜାମରେ କାମ କରିଛି, ଆଉ ଏମିତି ସବୁ ହେଇକି ଏଇଟା ହଉଛି ମୟୂରଭଞ୍ଜରେ 7 ବର୍ଷ ରହିଲାଣି। ଓଭରଅଲ୍ ମୋର ଦେଖିବାକୁ ଗଲାବେଳେ 17-18 ବର୍ଷର ଏକ୍ସପିରିଏନ୍ସ ହେଇଗଲାଣି। ମୋର ନାଁ ହଉଛି ଝୁନିଲତା ଭୂୟାଁ।
3: ଗୃହ ବିଜ୍ଞାନ ସହିତ ଜଡିତ ଅଛନ୍ତି
2: ଆଜ୍ଞା।
3: ତେବେ ଆମ ଓଡ଼ିଶା କଥା ଯଦି ଦେଖିବା, ଆମ ଓଡ଼ିଶାରେ ଋତୁକାଳୀନ ଫଳ ବିଭିନ୍ନ ସମୟରେ, ଯେମିତିକି ଶୀତ ଦିନେ ବିଲାତି, ଏଇ ଖରାଦିନେ ଆମ୍ବ ପଣସ, ଆଉ ଅନ୍ୟ ସମୟରେ ମଧ୍ୟ ବିଭିନ୍ନ ଫଳ ପର୍ଯ୍ୟାପ୍ତ ପରିମାଣରେ ମିଳେ, ଅନେକ ସମୟରେ ଲୋକ ତାକୁ ବ୍ୟବହାର କରିପାରନ୍ତି ନାହିଁ, ନଷ୍ଟ ହେଇଯାଏ।
2: ଆଜ୍ଞା, ଆପଣ ସାର୍ ଯୋଉ କଥା କହିଲେ ମୁଁ ବି ଆପଣଙ୍କ ସାଙ୍ଗରେ ଏକମତ। ଆପଣଙ୍କର ଫଳ ପନିପରିବା, ଫଳ ନୁହେଁ, ଆପଣ ପନିପରିବା ବି ଦେଖନ୍ତୁ, ଆପଣ କିଛି ଦିନ ପୂର୍ବରୁ ଦେଖିଥିବେ ଗୋଟେ ଘଟଣା କହୁଛି, ଟମାଟୋକୁ ଆମର ଯୋଉ ବିଲାତି ବାଇଗଣ, ଟମାଟୋକୁ ଆମର ଲୋକମାନେ ଆମରି ଓଡ଼ିଶାର ଓଡ଼ିଶା ରାଜ୍ୟରେ ବି ଲୋକମାନେ ଟ୍ରାକ୍ଟର ଚଢେଇକି ନଷ୍ଟ କରିଦେଲେ। ୟାର ମୁଖ୍ୟ କାରଣ କଣ? ଅଭାବୀ ବିକ୍ରି, ଅଭାବୀ ବିକ୍ରି ଯୋଗୁଁ। ତା ସହିତ ଆପଣ ଦେଖୁଛନ୍ତି ଯୋଉ ପ୍ରକାର ଆପଣଙ୍କ ଶ୍ରମର ମୂଲ୍ୟ ବଢିଗଲାଣି, ଶ୍ରମର ମୂଲ୍ୟ ବଢିବା ଯୋଗୁଁ ସେମାନେ ବିଲାତି ବାଇଗଣ ଯଦି ଆଣିକି ମାର୍କେଟକୁ ନେବେ ଆଉ 5 ଟଙ୍କା 2 ଟଙ୍କା ହିସାବରେ ଲୋକମାନଙ୍କୁ ଯୋଗେଇବେ, ତ ସେଥିରୁ ଲାଭ କେମିତି ପାଇବେ? ସେମାନେ କାହିଁକି ସେ ଜିନିଷଟାକୁ ମାନେ ରଖିବେ, ଯାହାଦ୍ୱାରା ସେମାନେ ନଷ୍ଟ କରିଦେଉଛନ୍ତି ଫଳ। ସେମିତି ବିଭିନ୍ନ ପ୍ରକାର ଫଳ, ଏବେ ଦେଖନ୍ତୁ ଆମ୍ବର ସିଜିନ ଚାଲିଛି, ବହୁତ ଆମ୍ବ ନଷ୍ଟ ହେଉଛି, ବହୁତ। ଏମିତି ଆମର ଦେଶୀ ଗଛ, ଆପଣ ମୟୂରଭଞ୍ଜ ହଉ, କେଉଁଝର ହଉ, କି ଆପଣଙ୍କର ଅନୁଗୁଳ, ଢେଙ୍କାନାଳ, ଯୋଉ ଜାଗା ଗୁଡାକରେ ଫଳ ଚାଷର ବହୁତ ଅଛି, ସେ ଜାଗାରେ ଆପଣ ଦେଖନ୍ତୁ ବହୁତ ନଷ୍ଟ ହେଇଯାଉଛି। ଲୋକମାନେ ତାଙ୍କୁ ବେଳେବେଳେ ଗୋଟଉ ବି ନାହାନ୍ତି, କାରଣ ସେ ଦେଖୁଛନ୍ତି ସବୁବେଳେ ନଉଛନ୍ତି ତ, ଆଉ ସେଟା ନଷ୍ଟ ବି ହେଇଯାଉଛି। ତ ଆମେ ସେସବୁ ଜିନିଷର ବିଭିନ୍ନ ପ୍ରକାର ସଂରକ୍ଷିତ ଦ୍ରବ୍ୟକୁ ଆମେ ରଖିପାରିବା ଏବଂ ତାକୁ ଆଗତ ଭବିଷ୍ୟତରେ ମଧ୍ୟ ଆମେ ତାକୁ ବ୍ୟବହାର କରିପାରିବା। ଯୋଉ ସମୟରେ ଆମେ ସେଇ ଜିନିଷଟା ପାଇବାନି, ମଧ୍ୟ ବ୍ୟବହାର କରିପାରିବା।
3: ବର୍ତ୍ତମାନ ସମୟରେ ଯେହେତୁ ଆମ୍ବ ପ୍ରଚୁର ମିଳୁଛି, ଆମ୍ବର ଆମ୍ବୁଲ, ଆମ୍ବ ଆଚାର, ପୁଣି ଆମ୍ବ ସଢା, ଏଇ ଏତିକି
2: ଏଇଠି ଆପଣଙ୍କୁ କହି ରଖୁଛି, ଆପଣଙ୍କର ଆମ୍ବରୁ ବହୁତ

0: କେନ୍ଦ୍ରରେ ମଧ୍ୟ ତାରି ଉପରେ ବି କାମ ଚାଲିଛି। ଆଉ ମଧ୍ୟ ଯେ ଆମର ଜ୍ୟାକଫ୍ରୁଟ୍ ମିଶନରେ ବି ଏବେ ସରକାର ତାକୁ ହାତ ନେଇଛନ୍ତି, ଯେହେତୁ ଜ୍ୟାକଫ୍ରୁଟ୍ ଆମର ବହୁତ ନଷ୍ଟ ହେଉଛି, ତାକୁ ମଧ୍ୟ ଆମେ କେମିତି ବିଭିନ୍ନ ପ୍ରକାର ଉପାୟରେ ଜ୍ୟାକଫ୍ରୁଟ୍ ମିଶନରେ ମଧ୍ୟ ଚାଷଟା ବି ପରିମାଣ ବଢା ହେଉଛି। ଆଉ ତା ଦେହରେ ଚାଷ ତ ପରିମାଣ ଆପଣଙ୍କର ଅଧିକା ହେଲେ ଅଟୋମେଟିକ ଆପଣଙ୍କର ଯେଥିରେ ଆପଣଙ୍କ ଇନକମ୍ ଡବଲ କରିବା ପାଇଁ କି ଆପଣଙ୍କ ସବୁ ଜିନିଷରେ ଭାଲ୍ୟୁ ଆଡିସନ କିମ୍ବା ପ୍ରକ୍ରିୟାକରଣ କିମ୍ବା ସଂରକ୍ଷିତ ଜିନିଷ ନକଲେ ଆପଣଙ୍କର ଇନକମ୍ ଯୋଉଟା ଆପଣଙ୍କର ଆୟଟାକୁ ଦ୍ୱିଗୁଣିତ କରିପାରିବେନି। କେବଳ ଯେ ଆମେ ପ୍ରଡକ୍ସନ କରିଦେଲେ ହବନି, ତାର ସଂରକ୍ଷଣ କରିପାରିଲେ ଆମେ ନିହାତି ଭାବରେ ଚାଷୀ ଭାଇମାନଙ୍କର, ମା ମାନଙ୍କର ଏବଂ ଆମର ସ୍ୱୟଂ ସହାୟକ ଗୋଷ୍ଠୀ ଏପିଓ ଯୋଉ ରହୁଛନ୍ତି ଫାର୍ମର ପ୍ରଡ୍ୟୁସର ଗ୍ରୁପ ତାଙ୍କର ମଧ୍ୟ ଇନକମ୍ ବଢେଇପାରିବା।
1: ତେବେ ମହାଶୟା, ଆପଣ ଆମ୍ବ ଆଉ ପଣସର ପ୍ରକ୍ରିୟାକରଣ ସମ୍ପର୍କରେ ବହୁତ ଭଲ ଭଲ ସୂଚନା ଆମ ଶ୍ରୋତାବନ୍ଧୁଙ୍କୁ ଦେଲେ, ହେଲେ ବର୍ତ୍ତମାନ ସମୟରେ ଆପଣ ଯେମିତି କହିଗଲେ ସ୍ୱୟଂ ସହାୟକ ଗୋଷ୍ଠୀ କିମ୍ବା ମହିଳାମାନେ ଯାହା ଗ୍ରୁପ୍ କରିଛନ୍ତି, ସେମାନେ ଯଦି ପଣସର କିଛି ପ୍ରକ୍ରିୟାକରଣ କରିବା ପାଇଁ ଚାହିଁବେ, ତାଙ୍କୁ କ'ଣ କିଛି ସ୍ୱତନ୍ତ୍ର ତାଲିମର ଆବଶ୍ୟକତା ତ ନିଶ୍ଚୟ ଅଛି, ତେବେ ସେ ତାଲିମ କାହା ପାଖରେ ପହଞ୍ଚିଲେ ସେମାନେ ଏସବୁ ପାଇପାରନ୍ତେ?
0: ତାଲିମ ଦେଖନ୍ତୁ ଆମର କୃଷି ବିଜ୍ଞାନ କେନ୍ଦ୍ର ତରଫରୁ ଦିଆହଉଛି, କିନ୍ତୁ ସେଟା ତ ଆମେ ଯେହେତୁ ଗୋଟେ ଗୋଟେ ଡିଷ୍ଟ୍ରିକ୍ଟରେ ଗୋଟେ ଗୋଟେ କୃଷି ବିଜ୍ଞାନ କେନ୍ଦ୍ର ରହୁଛି, ଆମେ ସମସ୍ତେ ଏଥିରେ ପହଞ୍ଚି ପାରିବାନି। ତା ବ୍ୟତୀତ ଆପଣଙ୍କର ଯୋଉ ଓର୍ମାସ ରହୁଛନ୍ତି ବି ପ୍ରତ୍ୟେକ ଜିଲ୍ଲାରେ ଓର୍ମାସ କାମ କରୁଛନ୍ତି, ତ ଆଉ ଯୋଉ ଗୁଡାକ ରହୁଛନ୍ତି ଆମର ଯେମିତି ଆପଣ ହନି ବି ଉପରେ ଖଦିଗ୍ରାମ ଉଦ୍ୟୋଗ ବି କାମ କରୁଛନ୍ତି, ଏବଂ ଆପଣଙ୍କର ଯୋଉ ହର୍ଟିକଲଚର ଡିପାର୍ଟମେଣ୍ଟ ଅଛନ୍ତି
1: ଯୋଉଟାକି
0: ଆପଣଙ୍କର ଆଜ୍ଞା ଉଦ୍ୟାନ ବିଭାଗ ପ୍ରତ୍ୟେକ ଜିଲ୍ଲାରେ ଅଛନ୍ତି, ପ୍ରତ୍ୟେକ ବ୍ଲକ ଲେଭେଲରେ ବି ଅଛନ୍ତି। ତାଙ୍କର ଯଦି ସହକାରୀ ଉଦ୍ୟାନ ବିତ୍ଙ୍କ ସହିତ ସେମାନେ କଥାବାର୍ତ୍ତା କରିବେ, ତାହେଲେ ସେମାନେ ତାଙ୍କୁ ମାନେ ଉଚିତ ମାର୍ଗ ଦେଖାଇ ପାରିବେ, ତାହା ସାଙ୍ଗେ ସେମାନଙ୍କୁ ଲିଙ୍କ କରିକି, ଆଉ ସେମାନଙ୍କ ଯେହେତୁ ଫଳ ପନିପରିବା ବିଭାଗଟା ବି ରହୁଛି, ସେମାନେ ସେମାନଙ୍କୁ ଉଚିତ ପଦକ୍ଷେପ ଦେଖାଇ ପାରିବେ ଏବଂ ଦିଗ୍ଦର୍ଶନ ମଧ୍ୟ କରିପାରିବେ କୋଉଠି ସେମାନେ ଉପଯୁକ୍ତ ତାଲିମ ନେଇକି ସ୍ୱାବଲମ୍ବୀ ହେଇପାରିବେ।
1: ତେବେ ମ୍ୟାଡାମ, ସମୟ ବାହାର କରିକି ଆମ୍ବ ଆଉ ପଣସର ପ୍ରକ୍ରିୟାକରଣ ସମ୍ପର୍କରେ ବହୁତ ଗୁଡ଼ିଏ ଭଲ ଭଲ ସୂଚନା ଆମ ଶ୍ରୋତାବନ୍ଧୁଙ୍କୁ ଦେଲେ, ସେଥିପାଇଁ ଆମ ତରଫରୁ ତଥା ଶ୍ରୋତାବନ୍ଧୁଙ୍କ ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, ନମସ୍କାର।
0: ଆପଣଙ୍କୁ ନମସ୍କାର, ଆମର ସମସ୍ତ ଶ୍ରୋତାବାହୀ ବନ୍ଧୁମାନଙ୍କୁ ସମସ୍ତଙ୍କୁ ନମସ୍କାର ଜଣାଉଛି। ତତ୍ସହିତ ମଧ୍ୟ କହି ରଖୁଛି, ଆପଣମାନେ ଯୋଉ ଜିନିଷଟା ଯେତିକି ବି ଶୁଣୁଛନ୍ତି, ତା ଦେହରୁ ଯଦି ଗୋଟେ ଅଧେ ବି ଜିନିଷ ଆପଣଙ୍କ ନିଜର କାର୍ଯ୍ୟରେ ଲଗେଇ ପାରିବେ, ତାହେଲେ ମୁଁ ଜାଣିବି ଯୋଉ ଜିନିଷଟା ଆମେମାନେ ଏଠି କଥାବାର୍ତ୍ତା ହଉଛେ କିମ୍ବା ଗଭର୍ଣ୍ଣମେଣ୍ଟର ଯୋଉ ଜିନିଷ ଯୋଉ ପଇସା ବିନିମୟ ହଉଛି କିମ୍ବା ସେମାନଙ୍କର ଯାହା ବି କାମ କାର୍ଯ୍ୟ ଆପଣଙ୍କ ନିମନ୍ତେ ରହୁଛି, ତାହେଲେ ସେଟା ସକ୍ସେସ ହବ। ଧନ୍ୟବାଦ ସମସ୍ତଙ୍କୁ।
1: ଆମ୍ବକୁ କେମିତି ପ୍ରକ୍ରିୟାକରଣ, ମୁଖ୍ୟତଃ ଯୋଉ ଆମ୍ବୁଲ ହବ କିମ୍ବା ଆମ୍ବ ସଢା ହବ, ଆମ ଅଞ୍ଚଳର ଲୋକ ଏ ବାବଦରେ ଧୁରନ୍ଧର, କିନ୍ତୁ ବେଳେବେଳେ ସେମାନେ ଆମ୍ବୁଲରେ ଯୋଉ ପୋକ ଲାଗିଯାନ୍ତି ଅଭିଯୋଗ କରନ୍ତି, କାହିଁକି ହୁଏ ସେଇଟା କେମିତି ହବ ନାହିଁ ସେ ସମ୍ପର୍କରେ ମହାଶୟା କହିଗଲେ। ଆଉ ପଣସ ମଞ୍ଜି ବଜାର ଯେତେବେଳେ ମିଳେ, ଏ ଲୋକ ସେଠି କିଏ ଭାଜିକି ଖାଇଲାଣି, କିଏ ତୁଣ ତରକାରୀ କରିକି ଖାଇଲାଣି, କିନ୍ତୁ ସେଥିରେ ବି
2: ବିଭିନ୍ନ ପ୍ରକାର ଖାଦ୍ୟ ବି ସେଇ ପଣସ ମଞ୍ଜି ପୁରା ତିଆରି କରାଯାଇପାରୁଛି, ତେଣୁ ଆମେମାନେ ସେଇ ବିଷୟରେ ଜାଣିବା ଦରକାର। ଖାଲି ଯେ ଆମ ପଣସ ମିଳୁଛି ତାକୁ ଖାଲି ଏବେ ଖାଇଦେବା ସରିଯିବ ସେ କଥାରେ ହିଁ ରହିଯାଉଛି,
1: କିନ୍ତୁ ତାର ପ୍ରକ୍ରିୟାକରଣ କେମିତି ହେଇପାରୁଛି, ତାହା ସହିତ ଯୋଗାଯୋଗ କଲେ ମଧ୍ୟ ଏଇ ବିଦ୍ୟା ଆମେ ସମ୍ପର୍କରେ ମହାଶୟା ସୂଚନା ଦେଇଛନ୍ତି। ଆଶା କରିବା ଯୋଉ ଭାଇ ଭଉଣୀମାନଙ୍କ କ୍ଷେତ୍ରରେ ଏମିତି ବିଦ୍ୟା ପାଇବାର ଟିକେ ଆଶା ରହୁଛି, ସେମାନେ ଆଉ ବିଳମ୍ବ ନ କରିକି ଏ ପାଖରେ ଯୋଉ ଆମ ଅଧିକାରୀମାନେ ଅଛନ୍ତି ତାଙ୍କ ସହିତ ଯୋଗାଯୋଗ କରନ୍ତୁ,
2: ଆଉ ଏଇ ଆମ୍ବ ପଣସର ପ୍ରକ୍ରିୟାକରଣ କରିକି ଆଉ
1: ଗୌରା ଭାଇ ଉତ୍ତର ଦିଗ ଆଡେ କଣ ଟିକେ ମେଘ ଉଠିଲା ପରି ଲାଗୁଛି, ହୋ ଆଉ ବିଳମ୍ବ କରିବାନି, ଇଆଡେ ସମୟ ମଧ୍ୟ ଇସାରା ଦେଲାଣି, ଆଜିର ଚାଷବାସ କାର୍ଯ୍ୟକ୍ରମକୁ ଏଠି ସାରିବା, ତାହେଲେ ଉଠିବା।
2: ତାହେଲେ ଆମ କାର୍ଯ୍ୟକ୍ରମ ଶୁଣୁଥିବା ସବୁ ଚାଷୀ ଭାଇ ଭଉଣୀ ମାନଙ୍କୁ ଆମ ଦୁଇ ଭାଇଙ୍କର ଜୁହାର।
3: ଶୁଣୁଥିଲେ ଆମ ଚାଷବାସ କାର୍ଯ୍ୟକ୍ରମ ଆକାଶବାଣୀ କେନ୍ଦୁଝର। ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ରାତି 8:02। ଏଥର ଶୁଣନ୍ତୁ ପାରମ୍ପରିକ ଗୀତରେ ପଲ୍ଲୀ ଗୀତ। ପ୍ରାରମ୍ଭରେ ଗୀତଟିକୁ କଣ୍ଠଦାନ କରୁଛନ୍ତି ତୃପ୍ତି ଦାସ, ଗୀତ ରଚନା ପ୍ରଫୁଲ୍ଲ କୁମାର ତ୍ରିପାଠୀ।

ଇଲାମଙ୍ଗଳ ବାରଲ ପୁଅକୁ ହୋଇଲା ଜର ଆରେ ବହୁତ ଇଲାମଙ୍ଗଳ ବାରଲ ପୁଅକୁ ହୋଇଲା ଜର ବହୁ ଭାରତର ବାହାରେ ଥୋଲ ଆରେ ବହୁ ଭାରତର ବାହାରେ ଥୋଲ ବହୁ ଜୀବ ବାପ ଘର ହୋ ବହୁ ଜୀବ ବାପ ବହୁତ ହୋଇଲା ମଙ୍ଗଳବାରର ପୁଅକୁ ହୋଇଲା ଜର ବହୁ ଭାରତର।

ଶୁଣୁଥିଲେ ପଲ୍ଲୀ ଗୀତ ଆକାଶବାଣୀ କେନ୍ଦୁଝର। ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ରାତି 8:15। ଏଥର ଶୁଣନ୍ତୁ ପାଲା, ପରିବେଷଣ କରୁଛନ୍ତି ଦେବେନ୍ଦ୍ର କୁମାର ପରିଡ଼ା ଏବଂ ସାଥୀ କଳାକାର।

0: ସ୍ୱୟଂ ଲୀଳାବତାର ମାନୁଷ ବିଗ୍ରହ ଅନନ୍ତ କୋଟି ବ୍ରହ୍ମାଣ୍ଡ ଈଶ୍ୱର ଅଖିଳ ଭକ୍ତି ରସାମୃତ ସିନ୍ଧୁ ସର୍ବବ୍ୟାପକ ବିଶ୍ୱ ଚିନ୍ତାମଣି ମର୍ଯ୍ୟାଦା ପୁରୁଷୋତ୍ତମ ରଘୁକୁଳ ତିଳକ ପ୍ରଭୁ ରାଘବେନ୍ଦ୍ର ସରକାର ପ୍ରଭୁ ରାମ ଏବଂ ମା ଜଗତ ଜନନୀ ମା ଜାନକୀ ସମସ୍ତଙ୍କର ମନବାଂଛା ପୂରଣ କରିବା ସଙ୍ଗେ ସଙ୍ଗେ କୁଶଳ ମଙ୍ଗଳ ବିଧାନ କରନ୍ତୁ। ତନ୍ନିମନ୍ତେ ଆନନ୍ଦ ସାଗରେ ହରି ଆଜି ଆକାଶବାଣୀ କେନ୍ଦୁଝର ମାଧ୍ୟମରେ ପାଲା ତଥା ହରିକଥା ଶୁଣୁଥିବା ଶ୍ରୋତାମାନଙ୍କୁ ମୋର କୋଟି କୋଟି ଅନନ୍ତ କୋଟି ପ୍ରଣାମ। ଆରମ୍ଭ କରୁଛି ଆଜ୍ଞା କଥାଟିଏ, ରାମ କଥା ରାମାୟଣ କଥା। ବାଲ୍ମୀକି ଆଜ୍ଞା ରାମାୟଣରେ କେତେକ ଅବୈଜ୍ଞାନିକ କଥା ଉପସ୍ଥାପନ କରିଛନ୍ତି, ତନ୍ମଧ୍ୟରୁ ଏକ ବିଷୟ ଆଜି ଆଲୋଚନା କରିବା। ଯୋଡ଼ିଏ ନାରୀ ମୈଥୁନରୁ ପୁତ୍ର ଜନ୍ମ, ଏ ପୁଅର ବାପା ନାହିଁ, ଯୋଡ଼େ ମା ଠାରୁ ଏ ପୁଅ
1: ହଉ
0: କିଏ ପୁଅ
1: କିଏ ସେ
0: ଲେଖିଲେ ବୈଦେଶ ବିଳାସରେ କବି ସମ୍ରାଟ ଟୁପେନ୍ଦ୍ର ଭଞ୍ଜ। ଗୋଟିଏ ପଦ ରାଗ ଚକି
1: ଆଚ୍ଛା
0: ବଢ଼ାଇ ଦେଲେ।

0: ମହାବର ଜଳରେ ଆଖିର ଲୁହରେ ଭିଜେଇ ଦେଲା ଧୋଇଦେଲା ପ୍ରଭୁଙ୍କ ପାଦ। ତାପରେ ପୟରେ ଖ୍ୟାଳିତ କରି ବସନେ ପୋଛି ଧରିଥିବା ଛିଣ୍ଡା ଗାମୁଛାରେ ପ୍ରଭୁଙ୍କର ପାଦ ପୋଛିଦେଲା
1: ପୋଛିଦେଲା।
0: ଭଗବାନ କହିଲେ ଧୋଇଲୁ ପୋଛିଲୁ ନାଉରି ତୋ ମନ ଏବେ ଶାନ୍ତି ତ ନାଭରେ ଆରୋହଣ କରିବା ତ। ଭଗବାନ ନାଭରେ ଆରୋହଣ କଲେ
1: କଲେ
0: ନାଇଁ ବସି ପଡ଼ିଲେ ପ୍ରଭୁ ରାମଚନ୍ଦ୍ର ଲକ୍ଷ୍ମଣ ସରକାର ଏବଂ ଗୁରୁ ବିଶ୍ୱାମିତ୍ର।
1: ନାଉରି ଧୀରେ ଧୀରେ କାତ ବାହିକି ଚାଲିଲା
0: ନାଇଁ ବିଶ୍ୱାମିତ୍ର କହିଲେ କହିଲେ କଣ ଆଜି ପ୍ରଭୁ ରାମ ଲକ୍ଷ୍ମଣ ପାଖରେ ବସିଛନ୍ତି କେଡେ ବଢିଆ ପରିବେଶ ନାଇଁ। ହଠାତ୍ ରାମଙ୍କର ମନେ ପଡ଼ିଗଲା ଏଇଠି ଭଞ୍ଜ ଲେଖିଲେ ଗୋଟିଏ ପଦ
1: କଣ
0: କହିଲେ ବିଶ୍ୱ

0: ପ୍ରଭୁଙ୍କ ଗଙ୍ଗାରେ ନୌଯାତ୍ରା। ପ୍ରଭୁ ପଚାରିଲେ ବିଶ୍ୱାମିତ୍ରଙ୍କୁ ଗୁରୁଦେବ
1: ଗୁରୁଦେବ
0: ଏ ଗଙ୍ଗାର ନା ଭାଗୀରଥୀ କାହିଁକି ହେଇଛି ଟିକେ କୁହନ୍ତୁ। ଶ୍ରଦ୍ଧେୟ ଛାତ୍ର ହେଲେ ପ୍ରଭୁ ରାମ
1: ରାମ
0: ବିଶ୍ୱାମିତ୍ର ଗୁରୁ
1: ଗୁରୁ
0: ଛାତ୍ରଙ୍କ ସନ୍ଦେହ ମୋଚନ କରିବେ। କି ମାନବୀୟ ଲୀଳା ପ୍ରଭୁଙ୍କର। ଆରମ୍ଭ କଲେ ବିଶ୍ୱାମିତ୍ର, ହେ ରାମ ଲକ୍ଷ୍ମଣ ଶୁଣ, ଏ ଗଙ୍ଗାର ନା ଭାଗୀରଥୀ କାହିଁକି। ସୂର୍ଯ୍ୟ ବଂଶ ତଥା ରାମ ବଂଶର ଇତିହାସ, ଏ ପାବନ ରାମାୟଣୀ କଥା ନାଉରି ମଧ୍ୟ ଶୁଣୁଛି
1: ଶୁଣୁଛି
0: ଡଙ୍ଗା ବାହି ବାହି। କି ଭାଗ୍ୟ ନାଉରୀର। କଥା ଆରମ୍ଭ କଲେ ବାବା ଆଜି ବିଶ୍ୱାମିତ୍ର, ଏକଦା ତ୍ରେତୟା ଯୁଗର କଥା, ଶୃଗାଳଟିଏ ପ୍ରତିଦିନ ପରି ଆହାର ଅନ୍ୱେଷଣ ସାରି ସନ୍ଧ୍ୟା ସମୟରେ ଫେରୁଛି, ଦେଖିଲା ନଈ କୂଳରେ ସଦ୍ୟ ଜନ୍ମିତା କନ୍ୟାଟିଏ କାନ୍ଦୁଛି। କଣ ଭାବିଲା କିଏ ଜାଣି, ଜଙ୍ଗଲ ମଧ୍ୟରେ ଥିବା ବିଳଟିଏ ହେଲା ତାର ଗୃହ, ଯତ୍ନରେ ସେଠାକୁ ଆଣି ତାକୁ ପାଳିଲା। ପ୍ରତିଦିନ ଆହାର ଅନ୍ୱେଷଣ କରି ଖାଏ ଓ ଖୁଆଏ
1: ବାବା
0: ପାଳିଲା କନ୍ୟାଟିକି। କନ୍ୟାଟି ବଢିଲା,
1: ଧୀରେ ଧୀରେ ବଡ ହେଲା,
0: ବାଲ୍ୟ ପୌଗଣ୍ଡ
2: ଯୌବନ ରୀତିକି, ବାଲ୍ୟ ପୌଗଣ୍ଡ ଯୌବନ ରୀତିକି, ଆନୋ ଆନୋ ସ୍ଥାନେ ନେଲା ସ୍ଥିତିକି, ଆନୋ ଆନୋ ସ୍ଥାନେ ନେଲା ସ୍ଥିତିକି।
0: ପୌଗଣ୍ଡ ପୌଗଣ୍ଡ ପରେ ଏ କନ୍ୟାଟି ଯୌବନ ଅବସ୍ଥାରେ ପଦାର୍ପଣ କଲା। ବର୍ତ୍ତମାନ ଶୃଗାଳର ପାଳିତା କନ୍ୟା ପୂର୍ଣ୍ଣ ଯୌବନା, ଷୋଡ଼ଶୀ ସୁନ୍ଦରୀ, ଲେଖିଲେ ଭଞ୍ଜ ଗୋଟାଏ ପଦ।
1: କଣ
0: ବ୍ରହ୍ମା

ବସନ୍ତ ସମୟ ବିଭିନ୍ନ ଫୁଲର ସୁବାସରେ ମହକି ଉଠୁଛି ବନାନୀ, ଶୀତଳ ସୁବାସିତ ପବନର ଫଲ୍ଗୁ ଅଙ୍ଗେ ଅଙ୍ଗେ ମତୁଆଲା କରିଦେଉଛି। ବସନ୍ତର ବାସନ୍ତିରେ ହଜିଯିବାକୁ ଭିଜିଯିବାକୁ ବାହାରି ପଡିଛି ଷୋଡ଼ଶୀ ସୁନ୍ଦରୀ ଶୃଗାଳର ବିଳରୁ। ଶୃଗାଳ ଯାଇଛି ତେଣେ ଆହାର ଖୋଜିବା ପାଇଁ। ଏ ସମୟରେ

0: ଶିକାର କରିବା ଉଦ୍ଦେଶ୍ୟରେ
1: ଆଜ୍ଞା
0: ସେହି ବନ ମଧ୍ୟକୁ ପ୍ରବେଶ କରିଛନ୍ତି ଅଯୋଧ୍ୟା ନରେଶକୁ
1: ରାଜନ
0: ଇତି ଅବସରରେ ହଠାତ୍ ଦୃଷ୍ଟି ପଡିଗଲା ଶୃଗାଳର ପାଳିତା କନ୍ୟା ଉପରେ ରାଜା ଚିନ୍ତା କଲେ ଏପରି ସୁନ୍ଦରୀ ମୁଁ କେବେ ଦେଖିନି ଲେଖିଲେ ଗୋଟିଏ ବାଙ୍କା ଚୌପଦୀ କାବ୍ୟ ମାଳିକା ଚୌପଦୀ ଚିନ୍ତା କରୁଛନ୍ତି ଖୁଆକୁ ରାଜା।

0: ନା ନା ଏ ରାଜ୍ୟ ସୀମା ମଧ୍ୟରେ ଶୃଗାଳ ଆହାର କରିପାରିବନି, ତେଣୁ ଆଜ୍ଞା ଦୌଡ଼ିଲା। ଯେଉଁଦିନ ଚତୁର୍ଥ ଦିନ ଏ ରାଜ୍ୟ ଛାଡ଼ିଛି, ଅଯୋଧ୍ୟା ରାଜ୍ୟ ଛାଡ଼ିଛି, ଅନ୍ୟ ଏକ ରାଜ୍ୟର ସୀମାରେ ପଦ ସ୍ପର୍ଶ ମାତ୍ରେ ପ୍ରାଣ ତାର ଛାଡ଼ିଗଲା। କାରଣ ଚାରିଦିନ ହେଲା ଖାଇନି ପିନି ତ
1: ଭୋକ ଶୋଷରେ ପ୍ରାଣ ଚାଲିଗଲା।
0: ତେଣୁ ଶୃଗାଳ ଆଜ୍ଞା ମଲା।
1: ଗୋଟେ
0: କଥା ଅଛି,
1: କଣ
0: ଲେଖିଛନ୍ତି ଶଙ୍କରାଚାର୍ଯ୍ୟ, ଯାବତ ଜନନ କନ୍ୟା ଦାନ ମହାପୁଣ୍ୟ, ଜନ୍ମ ପରେ ଆଜ୍ଞା ମୃତ୍ୟୁ,
1: ମୃତ୍ୟୁ
0: ମୃତ୍ୟୁ ପରେ ଫେର
1: ଜନ୍ମ
0: ନାଇଁ। ତେଣୁ ଶୃଗାଳ ଆଜ୍ଞା କନ୍ୟା ଦାନ କରିଛି, ମହାପୁଣ୍ୟ ଅର୍ଜିଛି। ତେଣୁ ଜାତିସ୍ମର ହେଲା, ଏଇ ସୂର୍ଯ୍ୟ ବଂଶରେ ରଜା ପୁଅ ହେଇ ଜନ୍ମିଲା, ୟା ନାଁଟା ହେଲା ସଗର ରଜା।
1: ସଗର ରଜା
0: ଇଏ ବଡ଼ ହେଲା,
1: ବଡ଼ ହେଲା,
0: ବିବାହ ହେଲା।
1: ଆଚ୍ଛା,
0: ଇଏ ତ ଆଜ୍ଞା ଜାତିସ୍ମର,
1: ପୂର୍ବ ଜନ୍ମ
0: କଥା ଘଟି ମନ।

0: ରଜା
1: ହଉ
0: ଗୋଟିଏ କନ୍ୟା ଦାନ କଲି
1: ପୂର୍ବ ଜନ୍ମରେ,
0: ଇଏ ଥିଲା ଶିଆଳ,
1: ଇଏ
0: ବର୍ତ୍ତମାନ ସଗର ରଜା।
1: ହଁ,
0: ଗୋଟିଏ କନ୍ୟା ଦାନ କଲି ଶୃଗାଳରୁ ମଣିଷ ରଜା ହେଲି।
1: ଆହା,
0: ଯଦି ଏବେ ଏ ଜନ୍ମରେ କୋଟିଏ କନ୍ୟା ଦାନ କରିବି ମଣିଷ ରଜାରୁ ଦେବତା ରଜା ଇନ୍ଦ୍ର ହେଇଯିବି, ଇନ୍ଦ୍ର ପଦବୀ ଛଡେଇ ନେବି। ଇଏ କଥା ଚିନ୍ତା କରି କୋଟିଏ କନ୍ୟା ଲାଳସରେ ବ୍ରହ୍ମାଙ୍କ ଉଦ୍ଦେଶ୍ୟରେ ଆଜ୍ଞା ତପସ୍ୟା କଲେ ସଗର, କଠୋର ତପସ୍ୟା।
1: କେମିତି
0: ଗ୍ରୀଷ୍ମେ

ପରିସ୍ଥିତି ଦେଖି ନାରାୟଣ ସରସ୍ୱତୀଙ୍କୁ ପଠାଇଲେ। ନାରାୟଣ କହିଲେ, ସରସ୍ୱତୀ ଯାଅ, ସଗରରଜ କଣ୍ଠରେ ବାସ କର, କନ୍ୟା ବଦଳରେ ପୁତ୍ର ବର ବ୍ରହ୍ମାଙ୍କୁ ମାଗିବ। ସଗରରଜାଙ୍କୁ ବ୍ରହ୍ମାଞ୍ଚଳ ବର ଆସିଲେ। ସଗରରଜା ମାଗିଲେ, କୋଟିଏ ପୁତ୍ର ଦିଅ। ସରସ୍ୱତୀ କଣ୍ଠରେ ଥାଇ କନ୍ୟା ବଦଳରେ ପୁତ୍ର କହିଦେଲେ। ବ୍ରହ୍ମାଜ୍ଞା ତଥାସ୍ତୁ କଲେ। ସଗରରଜାଙ୍କ ହେଲେ କୋଟିଏ ପୁତ୍ର, କଣ ଖାଇବେ? ବାପାଙ୍କୁ ଖାଇବାକୁ ମାଗିଲେ, ଭଣ୍ଡାର ଖାଦ୍ୟ ଶେଷ, ରାଜ୍ୟରେ ବି ଆଉ କିଛି ନାହିଁ। ରାଗର କହିଲେ, ଯା ମାଟି ଖାଇ ଯା। କୋଟିଏ ପୁତ୍ର ମାଟି ଖାଇ ଖାଇ ସାତ ସମୁଦ୍ର କରିଦେଲେ। ମାଟି ଖାଇ ଖାଇ ଯେତେବେଳେ କପିଳ ମୁନିଙ୍କ ଆଶ୍ରମ ତଳ ମାଟି ଖାଆନ୍ତେ, ଆଶ୍ରମ ଆଜ୍ଞା ଦୁଲୁକିଲା। କପିଳ ଋଷି ବାହାରିକି ଦେଖିଲେ, କୋଟିଏ ପୁରୁଷ ମାଟି ଆଶ୍ରମ ତଳର ଖାଇଯାଉଛନ୍ତି, ଅଭିଶାପ ଦେଲେ।

0: ଅଭିଶାପ ଦେଲେ କହିଲେ ଯା ଯୋଉ କ୍ଷୁଧାର ଅଗ୍ନିରେ
1: ତମେ
0: ତମେ ଆଜି
1: ମୋ ଆଶ୍ରମ ତଳ ମାଟି ଖାଇଛ,
0: ସବୁଆଡେ ମାଟି ଖାଇଗଲ,
1: ହଁ ସେଇ କ୍ଷୁଧା ଅଗ୍ନିରେ ତମେ
0: ସେଇ ଅଗ୍ନିରେ ତମେ ଦଗ୍ଧୀଭୂତ ହୁଅ, ମରିଗଲୁ ଜଳିଗଲୁ
2: ପଡ଼ିଗଲୁ।
0: ସଗର ରାଜାଙ୍କର କୋଟିଏ ପୁଅ ନାଇଁ କପିଳ ମୁନିଙ୍କ ଅଭିଶାପ ପାଇ ଅଗ୍ନିରେ ଦଗ୍ଧୀଭୂତ ହଉଛନ୍ତି
1: ହଉଛନ୍ତି।
0: ଏଣେ ସଗରଙ୍କର ଦୁଇ ବଡ଼ ବହୁ
1: ହଉ
0: ଏକ ସମୟରେ ହେଲେ ଋତୁସ୍ନାତା ଶୁଦ୍ଧ ସ୍ନାନ ସାରି ଫେରୁଛନ୍ତି କାମ ବାଣରେ ପରସ୍ପରକୁ ଆଜ୍ଞା ଆଲିଙ୍ଗନ କଲେ
1: କଲେ
0: ସଙ୍ଗେ ସଙ୍ଗେ ପୁତ୍ରଟିଏ ଜନ୍ମ ହେଲା।
1: ଯୋଡ଼େ
0: ନାରୀ ମୈଥୁନରୁ ଏ ପୁଅ ଜନ୍ମିଲା, ପୁଅଟିର ନାଁ ପଣ୍ଡିତେ।

ମା ଦୁଇ ଜଣ ଦେଖି ଖୁସି ହେଲେ, କହିଲେ ଭଗୀରଥ ମା, ମୁଁ ଏବେ ଶିକାରକୁ ଯିବି, ବନ ମଧ୍ୟରୁ କେତେ ଫଳମୂଳ ଶିକାର ନେଇ ଆସିବି। ଏକ ଦିନର କଥା, ବାଳକ ଭଗୀରଥ ଜଙ୍ଗଲକୁ ଯାଇଛି। ଭ୍ରମୁ ଭ୍ରମୁ ଇଏ

0: ପଛରେ ଗୋଡ଼େଇଲା ଭଗୀରଥ,
1: ହଁ
0: ସେପଟେ ପହଞ୍ଚିଗଲା ଜଙ୍ଗଲର ଦକ୍ଷିଣ ଭାଗରେ,
1: ହଁ
0: ଦେଖିଲା ଜଙ୍ଗଲର ଦକ୍ଷିଣ ଭାଗରେ କିଏ ଜରିଗଲୁ ମରିଗଲୁ
2: ପଡ଼ିଗଲୁ।
0: ଆଜି ଏ ଘଟଣା ମାଆକୁ କହନ୍ତେ, ମାଆ କହିଲେ ସେ କେହି ନୁହନ୍ତି, ସିଏ ହେଉଛନ୍ତି ତୋର ପିତୃବ୍ୟ କପିଳ ମୁନିଙ୍କ ଅଭିଶାପରେ ଦଗ୍ଧୀଭୂତ
2: ହେଉଛନ୍ତି।
1: ଉଦ୍ଧାର ପାଇବେ
0: ସେଇ କପିଳ ମୁନି କହିବେ ଉପାୟ,
1: ଅଭିଶାପ ଦେଇଛନ୍ତି।
0: ଭଗୀରଥ ଯାଇ କପିଳ ମୁନିଙ୍କ ଗୋଡ଼ ତଳେ ପଡ଼ିଗଲା। କପିଳ ମୁନି କହିଲେ, ସିଏ ଶୀତଳ ହେବେ, ତୋର ପିତୃ ପିତା ଅଭିଶାପରୁ ମୁକ୍ତି ପାଇବେ,
1: ଶାନ୍ତି ଦେବ କି।
0: ଯଦି ଗଙ୍ଗା ସ୍ୱର୍ଗରୁ ମର୍ତ୍ୟକୁ ତୁ ନେଇ ଆସି ପାରିବୁ,
1: ତେବେ
0: ତୋ ପିତୃ ପିତା ଉଦ୍ଧାର ହେବେ। ଭଗୀରଥ ତପସ୍ୟା କରି ମା ଗଙ୍ଗାଙ୍କୁ ସ୍ୱର୍ଗରୁ ମର୍ତ୍ୟକୁ ଆଣିଲା।
1: ନାଇଁ
0: ସ୍ୱର୍ଗରୁ ମର୍ତ୍ୟକୁ ଗଙ୍ଗା ଦେବୀ ଆସିଲେ,
1: ହଁ
0: ନାଇଁ ଭଗୀରଥ ତପ କଠିନ ହେବାରୁ ଗଙ୍ଗା।

ଶୁଣୁଥିଲେ ଖଞ୍ଜଣି ପରିବେଷଣ କଲେ ନଟବର ସେଠୀ ଏବଂ ସାଥୀ କଳାକାର। ଆକାଶବାଣୀ କେନ୍ଦୁଝର ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ ରାତି 10:30 ହେବାକୁ ଯାଉଛି। ଏଥର ଶୁଣନ୍ତୁ କେତୋଟି ଚଳଚ୍ଚିତ୍ରର ଗୀତ।

0: ଏଥର ଗୀତଟିକୁ କଣ୍ଠଦାନ କରିଛନ୍ତି ବିଭା ଶର୍ମା ଏବଂ ଉଦିତ ନାରାୟଣ। ଚଳଚ୍ଚିତ୍ର ଇସ୍କ
1: କି ତୁମେ ମୁଝେ ପ୍ୟାର କରତି ହୋ କି ତୁମେ ମୁଝେ ଇଶ୍କ ହୈ
2: ମୁଝେ ଶର୍ମ ଆତୀ
1: ହୈ ଦେଖୋ ତୁମ ନହିଁ କହୋଗି ତୋ ମେରୀ